ଆକାଶବାଣୀ ବାରିପଦା ଆଜି ଗୁରୁବାର 1948 ଶତାବ୍ଦୀର ଶ୍ରାବଣ 22 ଦିନ ତଦନୁଯାୟୀ ଇଂରାଜୀ 2026 ମସିହା ଅଗଷ୍ଟ ମାସ 13 ତାରିଖ ଆମର ଅଗଣିତ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ତଥା ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ପ୍ରାତଃ 5:57

ଶ୍ରୋତାବନ୍ଧୁ ଆପଣମାନେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଭିକାରୀ ବଳ, କଣ୍ଠରେ ନିଜସ୍ୱ ରଚନା।

ଶ୍ରୋତା ବନ୍ଧୁ, ଏଥିଲା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର କଣ୍ଠଶିଳ୍ପୀମାନେ ଥିଲେ ଲୋପିତା ମିଶ୍ର, ଅଞ୍ଜଳି ରାୟ, ଭିକାରୀ ବଳ, ରଶ୍ମିକା କାନୁନଙ୍କୁ, ପ୍ରୀତିନନ୍ଦା କାନୁନଙ୍କୁ ଏବଂ ଦୁଃଖୀଶ୍ୟାମ ତ୍ରିପାଠୀ।

ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲକରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଆମର ସ୍ୱଭାବ କ'ଣ, ଆମମାନଙ୍କର ଚରିତ୍ର କ'ଣ, ଆମମାନଙ୍କର ସ୍ୱଭାବ କିଭଳି ହେବା ଉଚିତ, ଏଇ ବିଷୟରେ ଗୋଟିଏ କାହାଣୀଟିଏ ଅଛି। ଜଣେ ସାଧୁ ପାଣିରେ ଗାଧୋଉଥିଲା ବେଳେ ପାଣିରେ ଗୋଟିଏ କଙ୍କଡ଼ା ବିଛାଟିଏ ଭାସି ଭାସି ଯାଉଥାଏ। ଜଳସ୍ରୋତରେ କଙ୍କଡ଼ା ବିଛାଟି ଜୀବନ ବଞ୍ଚିବା ଚେଷ୍ଟା କରୁଥିଲେ ମଧ୍ୟ ସମର୍ଥ ହେଉନଥାଏ। ସାଧୁ ଜଣଙ୍କର ହୃଦୟ ଦୟାରେ ବିଗଳିତ ହେଲା, ସେଥିପାଇଁ ସେ କଙ୍କଡ଼ା ବିଛାଟିକୁ ନିଜ ହାତରେ ଉଠେଇକିରି କୂଳକୁ ପକାଇବା ପାଇଁ ଚେଷ୍ଟା କରୁଥାନ୍ତି, କିନ୍ତୁ କଙ୍କଡ଼ା ବିଛା ସେ ନିଜ ସ୍ୱଭାବ ଛାଡ଼ିପାରୁନଥାଏ। ତେଣୁ ସେ ତାର ଲାଙ୍ଗୁଡ଼ାରେ ବିନ୍ଧି ଦେଉଥାଏ, ଦଂଶନ କରୁଥାଏ ସାଧୁଙ୍କୁ। ସାଧୁ ଟିକିଏ କଷ୍ଟରେ ହାତରୁ ଖସେଇ ପକାଉଥାନ୍ତି କଙ୍କଡ଼ା ବିଛାକୁ, ପୁଣି ଚେଷ୍ଟା କରୁଥାନ୍ତି କଙ୍କଡ଼ା ବିଛାକୁ ଉଠେଇ କୂଳକୁ ପକାଇବା ପାଇଁ। ଏଇଭଳି କେତେବାର ଦେଖୁଥିଲା ବେଳେ କୂଳରେ ବସିଥିବା ଜଣେ ଲୋକ ପଚାରିଲେ ସାଧୁଙ୍କୁ, ସାଧୁ ବାବା, ଦେଖୁଛ ଏ କଙ୍କଡ଼ା ବିଛା ବାରମ୍ବାର ତୁମକୁ ଦଂଶନ କରୁଛି, ତଥାପି ତୁମେ ଏ କଙ୍କଡ଼ା ବିଛାକୁ କୂଳକୁ ପକାଇବା ପାଇଁ ଚେଷ୍ଟା କରୁଛ କାହିଁକି? ଏହା କ'ଣ ତୁମର ବୋକାମିର ପରିଚୟ ନୁହଁ? ସାଧୁ ଜଣକ ହସି ହସି କହିଥିଲେ, ଭାଇ ଦେଖ, ପ୍ରତ୍ୟେକ ବ୍ୟକ୍ତିର ନିଜର ସ୍ୱଭାବ ଅଛି ଏବଂ ନିଜର ସ୍ୱଭାବ ସହଜରେ ବଦଳେଇ ପାରନ୍ତି ନାହିଁ। ଆମେମାନେ ମଣିଷ ହିସାବରେ ଆମର ସ୍ୱଭାବ ବା ଧର୍ମ କ'ଣ? ମଣିଷର ସ୍ୱଭାବ ହେଉଛି ପର ଉପକାର। ଯଦି କଙ୍କଡ଼ା ବିଛାଟି ତା ନିଜର ସ୍ୱଭାବ ଅନ୍ୟକୁ ଦଂଶନ କରିବା ସେ ଛାଡ଼ୁନାହିଁ, ମଣିଷ ହିସାବରେ ଅନ୍ୟକୁ ସାହାଯ୍ୟ କରିବା, ପର ଉପକାର କରିବା ଛାଡ଼ିବି କାହିଁକି? ସଂସ୍କୃତ ଭାଷାରେ ଗୋଟିଏ ସୁନ୍ଦର ଶ୍ଳୋକ ଅଛି, ପରୋପକାରାୟ ଫଳନ୍ତି ବୃକ୍ଷାହା, ପରୋପକାରାୟ ବହନ୍ତି ନଦ୍ୟଃ, ପରୋପକାରାୟ ଦୁଗ୍ଧନ୍ତି ଗାବଃ, ପରୋପକାରାୟ ଇଦମ୍ ଶରୀରମ୍। ଅର୍ଥାତ୍ ଗଛରେ ଫଳ ଫଳୁଛି ନିଜ ପାଇଁ ନୁହଁ, ଗଛର ଫଳ ଗଛର ଫୁଲ ପର ଉପକାର ପାଇଁ। ନଦୀର ପାଣି ଅଛି, ନିଜ ପାଇଁ ନଦୀ ଭିତରେ ପାଣି ନଥାଏ, ନଦୀର ପାଣି ନଦୀ ଭିତରେ ଥିବା ଜଳଜନ୍ତୁ, ନଦୀ କୂଳରେ ଥିବା ବୃକ୍ଷଲତା, ଏପରିକି ପଶୁପକ୍ଷୀ, ମଣିଷମାନଙ୍କ ପାଇଁ ନଦୀ ଜଳ ଉପଯୋଗୀ, ନଦୀ ବହୁଛି ତାର ଜୀବନ ଅନ୍ୟମାନଙ୍କ ପାଇଁ। ଗାଈ କ୍ଷୀର ଦେଉଛି, ସେ କ୍ଷୀର କେବଳ ନିଜର ବାଛୁରୀ ପାଇଁ ନୁହଁ, ଗାଈ କ୍ଷୀର ଦେଉଛି ଅନ୍ୟମାନଙ୍କର ସେବା ପାଇଁ। ଆମେ ମଣିଷ ଆମମାନଙ୍କର ଜୀବନ ଅନ୍ୟର ସେବା ପାଇଁ ଉଦ୍ଦିଷ୍ଟ ହେବା ଦରକାର। ସ୍ୱାର୍ଥପର ମଣିଷ ଅନ୍ୟର ସେବା ନିଏ କିନ୍ତୁ ଅନ୍ୟକୁ ସେବା ଦେବା ଭୁଲିଯାଏ। ସ୍ୱାର୍ଥପର ମଣିଷ ଅନ୍ୟଠୁ ଅନେକ ଆଶା କରେ କିନ୍ତୁ ନିଃସ୍ୱାର୍ଥପର ଭାବରେ ଅନ୍ୟକୁ ସାହାଯ୍ୟ କରିବା, ଅନ୍ୟର ଦୁଃଖରେ ଅନ୍ୟର ବିପତ୍ତି ସମୟରେ ପାଖରେ ଠିଆ ହୋଇଯିବା ପାଇଁ ତାର ମନରେ ଇଚ୍ଛା ନଥାଏ। ମଣିଷ ଯଦି ନିଜର ସ୍ୱଧର୍ମ ବା ସ୍ୱଭାବ ପରୋପକାରକୁ ଭୁଲିଯିବ ତାହେଲେ ସମାଜରେ ଦୁଃଖ ଅଶାନ୍ତି ବଢ଼ିବ। ଯେଉଁ ସମାଜରେ ପରୋପକାରୀ ଲୋକଙ୍କର ସଂଖ୍ୟା ବେଶୀ, ଗାନ୍ଧୀ ଗୋପବନ୍ଧୁଙ୍କ ଭଳି ବନ୍ୟା ହୋଇଛି, ରାତିରେ ବର୍ଷା ହେଉଛି, ଗୋପବନ୍ଧୁ ଖାଇପାରୁନାହାନ୍ତି, ଆଖିରେ ଲୁହ, ବନ୍ୟା ହୋଇଛି, ଲୋକମାନେ ନଈ ବନ୍ଧରେ ଆଶ୍ରୟ ନେଇଛନ୍ତି, ପୁଣି ବର୍ଷା ହେଉଛି, ସେମାନେ କରୁଥିବେ କ'ଣ? ସେମାନେ ଖାଉଥିବେ କିପରି? ଏଇଥିରେ ତାଙ୍କ ଆଖିରେ ଲୁହ। ଅନ୍ୟର ଦୁଃଖରେ ଯଦି ଆମ ଆଖିରୁ ଲୁହ ଟିକେ ଝରି ନଯାଏ, ଅନ୍ୟର ଦୁଃଖ ଦେଖି ଆମର ପାଦ ଯଦି ଚଳଚଞ୍ଚଳ ନ ହୁଏ ତାକୁ ସାହାଯ୍ୟ କରିବା ପାଇଁ, ଅନ୍ୟର ଆଖିରେ ଲୁହ ଦେଖି ଆମର ହାତ ଯଦି ଚାଲି ନଯାଏ ତା ଲୁହ ଟିକେ ପୋଛିଦେବା ପାଇଁ, ଅନ୍ୟର ବେଦନା ଦେଖି ଆମର ମୁହଁରୁ ଯଦି ଟିକିଏ ଦରଦୀପୂର୍ଣ୍ଣ ଭାଷା ନ ବାହାରେ ତାହେଲେ ମଣିଷ ଜୀବନର ମୂଲ୍ୟ କ'ଣ ଅଛି? ଚିନ୍ତା କରନ୍ତୁ, ଆମମାନଙ୍କ ଜୀବନକୁ ସୁନ୍ଦର କରିବାକୁ ହେଲେ ଆମେ ଯେଉଁଠି ଅଛୁ, ଘରେ ପିଲାମାନଙ୍କର ସେବା କରୁଛୁ, ବାପା ମାଆଙ୍କର ସେବା କରୁଛୁ, ପଡ଼ିଶା ହୁଅନ୍ତୁ, ନିଜ ଗାଁ ହେଉ କିମ୍ବା ନିଜର ସମାଜରେ ଯେଉଁମାନେ ଆବଶ୍ୟକତାରେ ପଡ଼ିଛନ୍ତି, ଦୁଃଖରେ ପଡ଼ିଛନ୍ତି, ସେମାନଙ୍କ ସାହାଯ୍ୟ ପାଇଁ ଆଗେଇ ଆସିବା ପରୋପକାର ଆମର ଧର୍ମ ହେଉ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ପ୍ରଜ୍ଞାନାନନ୍ଦ ଗିରି। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 125ତମ ଭାଗ।

ପ୍ରିୟବ୍ରତ ଥିଲେ ପରମ ଭଗବତ ଭକ୍ତ। ସେ ବ୍ରହ୍ମସତ୍ର ଦୀକ୍ଷା ଘେନିଥିଲେ ଓ ସର୍ବଦା ବ୍ରହ୍ମଚିନ୍ତନରେ କାଳ କାଟୁଥିଲେ। ସେ ଅବଶ୍ୟ ପୃଥିବୀ ପାଳନ ନିମନ୍ତେ ଶାସ୍ତ୍ରୋକ୍ତ ସମସ୍ତ ଗୁଣରେ ବିଭୂଷିତ ଥିଲେ। ରାଜ୍ୟାଧିକାର ପାଇଲେ କାଳେ ଅସତ୍ ସାଂସାରିକ ଭାବନାବଶତଃ ପରମାର୍ଥ ତତ୍ତ୍ୱ ଭୁଲିଯିବେ, ଏହି ଆଶଙ୍କାରେ ସେ ପିତୃ ଆଜ୍ଞା ଲଙ୍ଘନୀୟ ନହେଲେ ମଧ୍ୟ ପିତା ସ୍ୱୟଂଭୁବ ମନୁଙ୍କ କଥାରେ ରାଜ୍ୟାଧିକାର ସ୍ୱୀକାର କରିନଥିଲେ। ଏବେ ସ୍ୱୟଂଭୁ ବ୍ରହ୍ମା ପାର୍ଷଦମାନଙ୍କ ସହିତ ଆସି ତାଙ୍କୁ ପ୍ରବର୍ତ୍ତାଇବାରୁ ସେ ଯେ ଆଜ୍ଞା ବୋଲି ବ୍ରହ୍ମା ଆଦେଶ ଶିରୋଧାର୍ଯ୍ୟ କରିଛନ୍ତି।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତ ଶୁଣିପାରିବେ 7:55ରେ। କାର୍ଯ୍ୟକ୍ରମ ଗୀତାଞ୍ଜଳି ସବୁଦିନ ପରି 8:15ରେ। ମଧ୍ୟାହ୍ନ 12:00ରେ ଶୁଣିପାରିବେ ଝୁମର ଗୀତ। ଆଜି ଏଥିରେ ଶୁଣିପାରିବେ ଦୁଷ୍ମନ୍ତ କୁମାର ବସା ଏବଂ ସାଥୀଙ୍କ ପରିବେଷିତ ଝୁମର ଗୀତ। ମହିଳା ମହଲ ପ୍ରଚାର କରିବୁ ଦିନ 1:20ରେ। ଅପରାହ୍ନ 5:30ରେ ପ୍ରଚାର କରିବୁ ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ସନ୍ଧ୍ୟା 6:00ରେ ଆମର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ଶୁଣିପାରିବେ କେତୋଟି ଭକ୍ତି ଗୀତ। ସୁଗମ ସଙ୍ଗୀତ ପ୍ରଚାର କରିବୁ 6:15ରେ। ସନ୍ଧ୍ୟା 6:30ରେ ଶୁଣିପାରିବେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିପାରିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତ ପ୍ରଚାର କରିବୁ 7:00ରେ। ଆଜି ଏଥିରେ ରହିଛି ସାନ୍ତାଳୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ ଶିଳ୍ପୀ ଗଣେଶ ପ୍ରସାଦ ହାଁସ୍ଦା ଏବଂ ସାଥୀ କଳାକାରମାନେ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିପାରିବେ 7:30ରେ। 8:00ରେ ଆପଣଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସମୀପିଷୁ। ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରର ଉତ୍ତରକୁ ନେଇ ଆମର ଏହି କାର୍ଯ୍ୟକ୍ରମ ଶୁଣିପାରିବେ 8:30ରେ। ଗୀତ ଅତୀତ ପ୍ରଚାର କରିବୁ 8:40ରେ। 10:00ରେ ପ୍ରଚାର କରିବୁ ରୂପକ ଜାଗରେ ଜାଗ ଏକକ ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବୁ 10:30ରେ। ଶ୍ରୋତା ବନ୍ଧୁ ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛିକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 6ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନିଷ୍ପତ୍ତି ଅନୁସାରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ନିୟମକୁ ସରଳ କରାଯାଇଛି। ଓଡ଼ିଶା ସିଭିଲ୍ ସର୍ଭିସେସ୍ ପୁନର୍ବାସ ସହାୟତା ନିୟମାବଳୀ 2026କୁ ଅନୁମୋଦନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।
1: ଓଡ଼ିଶା ସିଭିଲ୍ ସର୍ଭିସ୍ ରିହାବିଲିଟେସନ୍ ଆସିଷ୍ଟାନ୍ସ ରୁଲ୍ସ ଗୋଟେ ଅଛି, ଯେଉଁଥିରେ ଯଦି କୋଉ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟର ଟାଇମଲି ଡିମାଇଜ୍ ହେଇଯାଉଛି, ତାହେଲେ ତାଙ୍କର ନେକ୍ସଟ ଅଫ୍ କିନ୍କୁ ପିଲାଙ୍କୁ ଆମେ ଚାକିରି ଦଉ। 100 ପଏଣ୍ଟ ଗୋଟେ ଇଭାଲୁଏସନ୍ ସିଷ୍ଟମ୍ ଥିଲା, ସେଟା ପୁରା ଉଠେଇଦେଲୁ। ସମସ୍ତଙ୍କୁ ଡିଷ୍ଟ୍ରେସ୍ ଟାଇମ୍ରେ ଆମେ ତାଙ୍କୁ ସପୋର୍ଟ କରିପାରିବା।
0: ଅସହାୟ ଶିଶୁମାନଙ୍କ ପାଇଁ ଯଶୋଦା ଓ ଆଶୀର୍ବାଦ ଯୋଜନା ସହ ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାର ଅବଧିକୁ ଆଉ 5 ବର୍ଷ ପାଇଁ ବୃଦ୍ଧି କରାଯାଇଛି। ରାଜ୍ୟରେ ଅଧିକ ପୁଞ୍ଜିନିବେଶ ପାଇଁ ଓଡ଼ିଶା ସେମିକଣ୍ଡକ୍ଟର ନୀତିରେ ତୃତୀୟ ସଂଶୋଧନକୁ ମଧ୍ୟ ମଞ୍ଜୁର କରାଯାଇଛି। ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ଏହାର ବ୍ୟବହାରକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ନୀତି ଏବଂ ପିଏସ୍ପି ନୀତିର ପରିଚାଳନା ନିର୍ଦ୍ଦେଶାବଳୀରେ ସଂଶୋଧନକୁ ଅନୁମତି ମିଳିଛି। ଜଳାଶୟ ଓ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପର୍ଯ୍ୟାୟ 3କୁ କ୍ୟାବିନେଟ୍ ଅନୁମତି ଦେବା ସହ ଏଥିପାଇଁ 399 କୋଟି ଟଙ୍କା ମଞ୍ଜୁର କରାଯାଇଛି। ପୁରୀ ଗୋବର୍ଦ୍ଧନ ପୀଠର ସାମଗ୍ରିକ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ପୀଠ ସମ୍ପତ୍ତିର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଏହାସହ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ହେଉଥିବା ସନ୍ଧ୍ୟା ମହୋଦଧୀ ଆଳତୀକୁ ଭବ୍ୟ କରିବା ତଥା ଆଳତୀ ସ୍ଥଳର ସୌନ୍ଦର୍ଯ୍ୟକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଏବଂ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଉନ୍ନତି ପାଇଁ ସାଂସଦ ଅଶ୍ୱିନୀ ବୈଷ୍ଣବ 3,10,00,000 ଟଙ୍କାର ସହାୟତା ସାଂସଦ ପାଣ୍ଠିରୁ ପ୍ରଦାନ କରିଛନ୍ତି। ରାଜ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ ହେବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଭୁବନେଶ୍ୱର କୃଷି ଭବନ ପ୍ରେକ୍ଷାଳୟଠାରେ ଉଦ୍ୟାନ କୃଷି ଅଧିକାରୀମାନଙ୍କ ଏକ ସମ୍ମିଳନୀକୁ ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜି ଭୁବନେଶ୍ୱରର ନାଗେଶ୍ୱର ଟାଙ୍ଗୀଠାରେ 100 ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୋଠପାଟଣା ପରିସରରେ ଥିବା ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ରାଜ୍ୟ ବିପର୍ଯ୍ୟୟ ପ୍ରତିରୋଧ ପ୍ରତିଷ୍ଠାନର ନୂତନ ଛାତ୍ରାବାସର ଉଦ୍ଘାଟନ କରିବା ସହ ପ୍ରସ୍ତାବିତ ଅନ୍ୟ 2ଟି ଛାତ୍ରାବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ହରଘର ତେରଙ୍ଗା ଅଭିଯାନରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ସାଇକେଲ ଶୋଭାଯାତ୍ରାରେ ନାଗରିକମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ। କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାଠାରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଥିଲେ। କନ୍ଧମାଳ ଜିଲ୍ଲାରେ ତ୍ୱରିତ ଏଡ୍ସ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ନୂଆପଡ଼ାଠାରେ ଡିଜିଟାଲ ସୁରକ୍ଷା ଓ ଆର୍ଥିକ ସାକ୍ଷରତା ଉପରେ ମହିଳା ଓ କିଶୋରୀମାନଙ୍କ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଶ୍ରାବଣ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ଗୁପ୍ତ ନୀତି ପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅଙ୍ଗଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଅଙ୍ଗଦାନ ଦିବସ ସମାରୋହ ପାଳନ କରାଯିବ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଜି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବା ସହ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ନାଇଜେରିଆର ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ପାରା ଅସିଚାଳନା ପ୍ରତିଯୋଗିତାରେ ମହିଳା ବିଭାଗର 2ଟି ବର୍ଗରେ ଓଡ଼ିଶାର ମାଳତୀ ପାନ

0: ଦୁଇଟି ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପ୍ରଥମ ଓଡ଼ିଶା ମହିଳା ପାରା ଖେଳାଳି ଭାବେ ମାଳତୀ ଏହି ସଫଳତା ହାସଲ କରିଛନ୍ତି। ସକାଳର ଆଞ୍ଚଳିକ ସମ୍ଭାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଅଙ୍ଗଦାନ ସମ୍ପର୍କରେ କିଛି ଜଣା ଅଜଣା କଥା, କହିଛନ୍ତି ଡାକ୍ତର ରୁଦ୍ରାଶିଷ ସାମଲ।
2: ଭାରତରେ ଅନେକ ଲୋକ ଅଙ୍ଗ ନଷ୍ଟ ହୋଇ ମୃତ୍ୟୁବରଣ କରନ୍ତି, କିନ୍ତୁ ଯଦି ତାଙ୍କୁ ଠିକ୍ ସମୟ ଅଙ୍ଗ ମିଳିପାରେ ତାହେଲେ ବହୁତ ଜୀବନ ବଞ୍ଚାଇ ପାରିବେ। କାହାକୁ ଲିଭରଟେ ଫେଲିୟର ହେଇଛି, କାହାକୁ କିଡ଼ନୀ ଫେଲିୟର ହେଇଛି, କିଏ ହାର୍ଟ ଫେଲିୟର ସଫର କରୁଛି, କାହାକୁ ଲଙ୍ଗ ଷ୍ଟେବ୍ଡ ଦରକାର। ଆପଣ ଜାଣିଥିବେ କୋଭିଡ ପରେ ବହୁତ ଜଣଙ୍କୁ ଲଙ୍ଗ ଟ୍ରାନ୍ସପ୍ଲାଣ୍ଟେସନ ଦରକାର ପଡ଼ିଲା। ପ୍ରଶ୍ନ ଆସେ ଅଙ୍ଗ କେଉଁଠୁ ଆସିବ ରୋପଣ ପାଇଁ। ପ୍ରତିଦିନ ଅନେକ ଲୋକ ରୋଡ଼ ଆକ୍ସିଡେଣ୍ଟରେ ମୃତ୍ୟୁବରଣ କରନ୍ତି, ଆହୁରି ଅନେକ ଲୋକ ହସ୍ପିଟାଲ ଆଇସିୟୁରେ ପ୍ରାଣତ୍ୟାଗ କରନ୍ତି। ଏହି ଲୋକମାନଙ୍କ ଅଙ୍ଗ ମୃତ୍ୟୁ ପରେ ନଷ୍ଟ ହୋଇଯାଏ, କିନ୍ତୁ ଯଦି ମୃତଙ୍କ ପରିବାର ଅଙ୍ଗ ଦେବା ପାଇଁ ଇଚ୍ଛା କରନ୍ତି ତାହେଲେ ଅନ୍ୟ ଜଣ ଯାହାର ଅଙ୍ଗ ନଷ୍ଟ ହୋଇଛି ତା ପାଇଁ ଆଶୀର୍ବାଦ ସ୍ୱରୂପ ହେବ। ଅଙ୍ଗଦାନ ମୁଖ୍ୟତଃ ଦୁଇ ପ୍ରକାରର, ଗୋଟେ ହେଲା ଲିଭିଂ ରିଲେଟେଡ୍ ଆଉ ଗୋଟେ ହେଲା ଡିସିଜ୍ ଲିଭିଂ ରିଲେଟେଡ୍, ମାନେ ଜୀବିତ ଲୋକଙ୍କର ଅଙ୍ଗ ସେ କିଛି ଦେଇପାରିବେ। ସେଟା ବି ଆମେ ଗାଇଡ଼ଲାଇନ୍ ଫଲୋ କରିବା, ଆମର ଯେଉଁ ଟ୍ରାନ୍ସପ୍ଲାଣ୍ଟେସନ୍ ଅଫ୍ ହ୍ୟୁମାନ୍ ଅର୍ଗାନ୍ ଆକ୍ଟ ଅଛି ଭାରତ ସରକାରଙ୍କର, ତାକୁ ଫଲୋ କରିବାକୁ ପଡ଼ିବ। ସେ ନିୟମ ଅନୁସାରେ କିଡ଼ନୀଟା ହେଲେ ଗୋଟେ ଦେଇପାରିବ, ଲିଭର ହେଲେ ଫାଳେ ଟିକେ ଦେଇପାରିବ, ପ୍ୟାଙ୍କ୍ରିଆସ୍ ଯଦି ଦରକାର ହେଲେ ଦେଇପାରିବ, ଏବଂ ଲଙ୍ଗସ୍ ବି ଅଧା କଟେଇ ଦେଇପାରିବ। ପରେ ହାର୍ଟ ତ ଦେଇପାରିବ ନାହିଁ, ମନେକର ଆପଣଙ୍କର କେହି ନଥିବେ, ଆପଣ ଗୋଟେ ଅର୍ଗାନ୍ ଫେଲିୟର ସଫର କରୁଛନ୍ତି, ନିୟମ ଅନୁସାରେ ଆପଣ କ୍ଲୋଜ୍ ରିଲେସନ୍ କେହି ନାହାନ୍ତି, ତାହେଲେ ଆପଣ କ'ଣ ଅଙ୍ଗର ଅଭାବରୁ ମରିଯିବେ? ଡିସିଜ୍ଡ ଅର୍ଗାନ୍ ଡୋନେସନ୍ର ପ୍ରୋଗ୍ରାମ୍ଟା ସେଇଥିପାଇଁ ଆମ ପାଇଁ ଏଠି ବହୁତ ଭାଇଟାଲ୍। ବ୍ରେନ୍ ଡେଥ୍ ପରେ ହିଁ ଅର୍ଗାନ୍ ଡୋନେସନ୍ ହେଇପାରିବ। ବ୍ରେନ୍ ଡେଥ୍ ମାନେ ଆଇସିୟୁରେ ପେସେଣ୍ଟ ଥିବା ଦରକାର, ଭେଣ୍ଟିଲେଟରରେ ପେସେଣ୍ଟ ଥିବା ଦରକାର, ଆଉ ତାହାର ଗୋଟେ ସିରିଜ୍ ଅଫ୍ ଟେଷ୍ଟ ହେବ 6 ଘଣ୍ଟା ଆପାର୍ଟ, ଯେଉଁଟାକି 4 ଡାକ୍ତର ଥିବା ଦରକାର ନିୟମ କାନୁନ ଅନୁସାରେ। ତାହାପରେ ଯାଇକି ଯେଉଁଟାକି ଲାଇଫ୍ ସେଭିଂ, ଲିଭର ହଉ କିଡ଼ନୀ ହଉ, ଗୋଟେ ଲୋକ ଯିଏ ଆଇସିୟୁରେ ମୃତ ହେଲା ଆଉ ତାର ପରିବାର ଲୋକ ଆପଣଙ୍କୁ ଅନୁମତି ଦେଲେ କି ତାଙ୍କ ଅର୍ଗାନ୍ ଗୁଡ଼ା ଆପଣ ନେଇକି ଅଲଗା ଜାଗାରେ ୟୁଜ୍ କରିପାରିବେ, ତାର ଖାଲି ଯୋଡ଼େ କିଡ଼ନୀ ନେଇକି ନୁହେଁ, ତାଙ୍କ 8 ଲୋକକୁ ଆପଣ ସେଥିରେ ବଞ୍ଚାଇ ପାରିବେ। ଲିଭରଟା ଜଣେ ଦେଇପାରିବେ, ଲଙ୍ଗସ୍ଟା ଦେଇପାରିବେ, ହାର୍ଟ ଦେଇପାରିବେ, ପ୍ୟାଙ୍କ୍ରିଆସ୍ ଦେଇପାରିବେ, ଇଣ୍ଟେଷ୍ଟାଇନ୍ ଦେଇପାରିବେ, ବୋନ୍ ବ୍ୟାଙ୍କ ତିଆରି ହେଉଛି ଆମର ଏଠି ସବୁ ଜାଗାରେ, ସବୁକିଛି ୟୁଜ୍ ହେଇପାରିବ। ଅଙ୍ଗର ଅଭାବରୁ ଏତେ ଲୋକ ଯେଉଁ ପ୍ରାଣ ହରାଉଛନ୍ତି, ଆପଣ ଯଦି ପ୍ରତିଦିନ ନେବେ କି ଆପଣଙ୍କ ମରିଗଲା ପରେ ଅଙ୍ଗଟା ଯଦି ଆପଣଙ୍କ ନ ପୋଡ଼ା ହେଇ ନ ପୋତା ହେଇ ଯଦି କାହାର କାମରେ ଲାଗିପାରିଲେ ସେଇଟା ବହୁତ ସୁନ୍ଦର କାମ ହେବ। ଆଉ ଆମେ ଦେଖନ୍ତୁ ରୋଡ଼ ଟ୍ରାଫିକ୍ ଆକ୍ସିଡେଣ୍ଟ ଗୋଟେ ବହୁତ ଦୁର୍ଭାଗ୍ୟ ଘଟଣା, ପଛେ ଭାରତବର୍ଷରେ ଯେତିକି ରୋଡ଼ ଟ୍ରାଫିକ୍ ଆକ୍ସିଡେଣ୍ଟ ହେଉଛି ପ୍ରାୟ ରୋଡ଼ ଟ୍ରାଫିକ୍ ଆକ୍ସିଡେଣ୍ଟ ମାନେ ଆଇସିୟୁକୁ ଯାଉଛନ୍ତି, ବ୍ରେନ୍ ଟ୍ରମା ହେଉଛି, ବ୍ରେନ୍ ଡେଥ୍ ହେଉଛି, ତାର 10% ଲୋକ ବି ଯଦି ଅର୍ଗାନ୍ ଦିଅନ୍ତି ପୁରା ଭାରତବର୍ଷର ଅର୍ଗାନ୍ ଡିମାଣ୍ଡ ସବୁ ମିଟ୍ ହେଇଯିବ। ତ ସେଇଟା ଆମର ଲୋକମାନଙ୍କୁ ଆୱେର୍ନେସ୍ ଦରକାର। କେଉଁ ବି ରିଲିଜିୟସ୍ ବିଲିଫ୍ରେ ଅଙ୍ଗଦାନ ଏଗେନ୍ଷ୍ଟରେ ନାହିଁ, ଗଣେଶଙ୍କ ନିଜେ ମୁଣ୍ଡ ଟ୍ରାନ୍ସପ୍ଲାଣ୍ଟ ହେଇଛି, ତ ଆମ ଠାକୁରଙ୍କର ଟ୍ରାନ୍ସପ୍ଲାଣ୍ଟ ହେଇଛି, ତ ରିଲିଜିୟସ୍ ବିଲିଫ୍ କିଛି ଏଗେନ୍ଷ୍ଟ ନାହିଁ ଟ୍ରାନ୍ସପ୍ଲାଣ୍ଟେସନ୍ରେ। ୟୁଏସ୍ଏର ଭାଇସ୍ ପ୍ରେସିଡେଣ୍ଟ ଥିଲେ ଡିକ୍ ଚେନି, ବୁଶ୍ଙ୍କର ଆଡମିନିଷ୍ଟ୍ରେସନ୍ରେ ସେ ଗୋଟେ ମୋଷ୍ଟ ପାୱାରଫୁଲ୍ ପର୍ସନ୍ ଥିଲେ, ସେ 20 ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପାଇଁ ୱେଟିଂ ପିରିୟଡ଼ରେ ରହିଲେ, ଲାଷ୍ଟ ମିନିଟ୍ରେ ତାଙ୍କୁ ମିଳିଲା। ଯେକୌଣସି ବ୍ୟକ୍ତି 18 ଉର୍ଦ୍ଧ୍ୱ ତା ଅଙ୍ଗଦାନ କରିପାରିବେ, ସେଥିପାଇଁ ଲୋଡ଼ା ସଚେତନତା। ଯେଉଁମାନେ ଅଙ୍ଗଦାନ କରିବାକୁ ଇଚ୍ଛୁକ ସେମାନେ ଆମର ଛୋଟ ଅଫିସ୍ SCV ମେଡ଼ିକାଲ କଲେଜରେ, ଡିପାର୍ଟମେଣ୍ଟ ଅଫ୍ ନେଫ୍ରୋଲୋଜିରେ ଯୋଗାଯୋଗ କରିପାରିବେ, ଓ ଅନ୍ୟ ବିଭିନ୍ନ NGO ମାନଙ୍କୁ ବି ସମ୍ପର୍କ କରିପାରିବେ। ଜାଣି ରଖନ୍ତୁ ଗୋଟେ ମୃତ ଲୋକ 8 ଲୋକଙ୍କୁ ଜୀବନଦାନ ଦେଇପାରିବ। ଆମର ଶ୍ରୋତାମାନଙ୍କୁ ଖାଲି ଏତିକି ଅନୁରୋଧ କି ଅଙ୍ଗଦାନ ବିଷୟରେ ଜାଣନ୍ତୁ, ଆଉ କେତେବେଳେ ଏମିତି ଯଦି ତାଙ୍କ ସିଚୁଏସନ୍ ଆସିଲା ସେ ପଛଘୁଞ୍ଚା ଦିଅନ୍ତୁନି, ତାଙ୍କର ନିଜର ପାଖରେ ଲୋକମାନଙ୍କୁ ବୁଝାନ୍ତୁ ୟାର ମହତ୍ତ୍ୱଟା କ'ଣ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଅଙ୍ଗଦାନ ସମ୍ପର୍କରେ କିଛି ଜଣା ଅଜଣା କଥା, କହିଥିଲେ ଡାକ୍ତର ରୁଦ୍ରାଶିଷ ସାମଲ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:00 ବାଜି 15 ମିନିଟ୍ ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବୈଦେଶିକ ଅନୁଦାନ ନିୟାମକ ସଂଶୋଧନ ବିଧେୟକ 2026କୁ ସଂସଦୀୟ ଯୁଗ୍ମ କମିଟିକୁ ପଠାଇବା ଲାଗି ସଂସଦର ଉଭୟ ସଦନର ମଞ୍ଜୁରୀ। ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଷ୍ଟ୍ରପତିଙ୍କ ପରାମର୍ଶ। ଆଭାସୀ ଜରିଆରେ ଗ୍ରାମୀଣ ସେତୁ ଆପ୍ର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବଲୁଚିସ୍ତାନର ସୁରାବ ଜିଲ୍ଲାରେ ପାକିସ୍ତାନ ବାୟୁସେନା ଆକ୍ରମଣରେ 30ରୁ ଅଧିକ ମୃତ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ଅତି

ଏନ୍ସିଏସ୍ସି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗତକାଲି ରାଷ୍ଟ୍ରପତି ଭବନରେ 2024-25 ବାର୍ଷିକ ରିପୋର୍ଟ ପ୍ରଦାନ କରିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅନୁସୂଚିତ ଜନଜାତିମାନଙ୍କ ପାଇଁ ସାମ୍ବିଧାନିକ ସୁରକ୍ଷା ଉପାୟ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ଥିବା ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ରିପୋର୍ଟରେ ଅନୁସୂଚିତ ଜାତି ପାଇଁ ଥିବା ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ସମୀକ୍ଷା ଆକଳନ କରାଯାଇଛି। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ବିଭିନ୍ନ ସାମାଜିକ ଓ ଆର୍ଥିକ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ବନ୍ଧରେ କେନ୍ଦ୍ର ତଥା ରାଜ୍ୟ ସରକାରଗୁଡ଼ିକ ସହ ଆଲୋଚନାରୁ ମିଳିଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, ଜାତୀୟ ସମ୍ବଳ ତଥା ଯୋଗ୍ୟତା ଛାତ୍ରବୃତ୍ତି ଯୋଜନାକୁ ଚଳିତ ଆର୍ଥିକ ବର୍ଷରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ସମ୍ବନ୍ଧରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟତଃ ଏହି ଯୋଜନାର ବିଭିନ୍ନ ପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହାୟତା ଲାଗି କାର୍ଯ୍ୟକାରିତା ଜାରି ରଖିବା ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଆଭାସୀ ଜରିଆରେ ଗ୍ରାମୀଣ ଜ୍ଞାନସେତୁ ଆପ୍ର ଶୁଭାରମ୍ଭ କରିଛନ୍ତି। ରାଷ୍ଟ୍ରୀୟ ପୁସ୍ତକାଳୟ ଦିବସ ଅବସରରେ ଆରମ୍ଭ କରାଯାଇଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଗାନ୍ଧୀନଗର, କଲ୍ଲୋଳ ଏବଂ ସାନନ୍ଦ ବିଧାନସଭା ଅଞ୍ଚଳର ଗ୍ରାମାଞ୍ଚଳରେ ରହୁଥିବା ପିଲାମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ଆରମ୍ଭ କରିବା ଏବଂ ଗ୍ରାମାଞ୍ଚଳ କ୍ଷେତ୍ରରେ ଜ୍ଞାନର ବ୍ୟାପକ ସାଧନ ଉପଲବ୍ଧ କରାଇବା। ଏହି ଆପ୍ରେ 752 ପୁସ୍ତକାଳୟ ସାମିଲ ହୋଇଥିବା ବେଳେ 280,000 ପୁସ୍ତକ ସମ୍ବଳିତ 4 ବଡ଼ ପୁସ୍ତକାଳୟକୁ ଗ୍ରାମୀଣ ପୁସ୍ତକାଳୟ ସହିତ ଯୋଡ଼ାଯାଇଛି। ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ପଦ୍ମଶ୍ରୀ ଏସ୍ଆର୍ ରଙ୍ଗନାଥନଙ୍କ ଜୟନ୍ତୀ ଅବସରରେ ଏହି ଆପ୍ର ଶୁଭାରମ୍ଭ କରାଯାଇଛି। ସେ କହିଛନ୍ତି, ଗ୍ରାମାଞ୍ଚଳର ପିଲାମାନେ ଯେପରି ସହଜରେ ପୁସ୍ତକ ପଠନ କରିପାରିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ଭାରତୀୟ ହସ୍ତତନ୍ତର ବିକାଶ ଏବଂ ଏହାର ସଫଳ ଯାତ୍ରାରେ ଯୋଗଦାନ ଦେଇଥିବା ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର ପରିଚୟ ସୃଷ୍ଟି ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହାର ଶୀର୍ଷକ ରହିଛି ସୃଜନ ଭଏସେସ୍ ଫ୍ରମ୍ ଦ ଲୁମ୍। କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ସାମି ରାଓ ଯୋଗଦେବେ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶର 6 ହସ୍ତତନ୍ତ କ୍ଷେତ୍ରରୁ 100 ଅଧିକ ମହିଳା ବୁଣାକାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସେମାନେ ହସ୍ତତନ୍ତ କ୍ଷେତ୍ରରେ ହାସଲ କରିଥିବା ଉପଲବ୍ଧି ସମ୍ପର୍କରେ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡରେ ସରକାର ଏବଂ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ ଆଲୋଚନା ଓ ବିଧାନସଭା ଘେରାଉ ସତ୍ତ୍ୱେ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ବିକ୍ଷୋଭରତ ଛାତ୍ରଛାତ୍ରୀମାନେ 2024 ହୋଇଥିବା ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷା ରଦ୍ଦ କରିବା ଲାଗି ଦାବି କରୁଛନ୍ତି। ପରୀକ୍ଷାରେ 2000 ଅଧିକ ପ୍ରତିଯୋଗୀଙ୍କୁ ବିଭିନ୍ନ ସରକାରୀ ବିଭାଗରେ ନିଯୁକ୍ତି ଦିଆଯାଇସାରିଛି। ରାଜ୍ୟ ସରକାର କହିଛନ୍ତି, ସେହି ପରୀକ୍ଷାକୁ ଏକତରଫା ଭାବେ ରଦ୍ଦ କରାଯାଇପାରିବ ନାହିଁ, କାରଣ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଓ ନିରୀକ୍ଷଣରେ ସେହି ପରୀକ୍ଷା କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନେ ସିଆଇଡି ଦ୍ୱାରା କରାଯାଉଥିବା ତଦନ୍ତ ନେଇ ସନ୍ଦେହ ପ୍ରକାଶ କରିବା ସହ ପରୀକ୍ଷା ପାଇଁ ନିଯୁକ୍ତ ଆଉଟ୍ସୋର୍ସିଂ ସଂସ୍ଥା TDAPL ସହ ସମ୍ପର୍କିତ ଅଭୟ ତିୱାରୀର ଗିରଫଦାରୀକୁ ଆଧାର ବୋଲି କହିଛନ୍ତି। ଛାତ୍ରଛାତ୍ରୀମାନେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷାରେ ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଚାପ ପ୍ରୟୋଗ ରଣନୀତିକୁ ନିନ୍ଦା କରିବା ସହ ସରକାରୀ ଅଧିକାରୀମାନଙ୍କୁ ଆନ୍ଦୋଳନରେ ହସ୍ତକ୍ଷେପ ନ କରିବା ଲାଗି ଚେତାବନୀ ଦେଇଛନ୍ତି। ପ୍ରଭାବିତ 19 ଛାତ୍ରଛାତ୍ରୀଙ୍କ ପରିବାରକୁ 1 କୋଟି ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ଲାଗି ସେ ଦାବି କରିଛନ୍ତି। ଯଦି 1 ସପ୍ତାହ ମଧ୍ୟରେ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆ ନ ଯାଏ ତେବେ ସେ ଆମରଣ ଅନଶନ କରିବେ ବୋଲି କହିଛନ୍ତି। ପାକିସ୍ତାନ ବାୟୁସେନା ପକ୍ଷରୁ ବଲୁଚିସ୍ତାନର ସୁରାବ ଜିଲ୍ଲାରେ ଗତକାଲି ଆକ୍ରମଣରେ 30 ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଅନେକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି। ବଲୁଚିସ୍ତାନସ୍ଥିତ ଏକ ସଂଗଠନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ପାକିସ୍ତାନ ସେନା ଏବଂ ନୌସେନା ପକ୍ଷରୁ ସୁରାବ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୋମାମାଡ଼ ଏବଂ ଗୁଳିଚାଳନା କରିବା ଫଳରେ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି।
ଆହତ ଲୋକମାନଙ୍କୁ ସେନା ପକ୍ଷରୁ ବନ୍ଧକ ରଖାଯାଇଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟ ଲାଗି ମଧ୍ୟ ବାଧା ସୃଷ୍ଟି କରାଯାଇଛି।

0: ଦେଉଛି। ହସ୍ପିଟାଲଗୁଡ଼ିକ ସେନାବାହିନୀ କବ୍ଜାରେ ରହିଥିବା ବେଳେ ସେଠାରେ କାର୍ଯ୍ୟରତ ଡାକ୍ତରମାନଙ୍କ ଉପରେ ସେନା ପକ୍ଷରୁ ଚାପ ପ୍ରୟୋଗ କରାଯାଉଥିବା ସଂଗଠନ ପକ୍ଷରୁ କୁହାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ସୂଚନାଯୋଗ୍ୟ, ବଲୁଚିସ୍ତାନ ଅଞ୍ଚଳରେ ପାକ୍ ସେନା ପକ୍ଷରୁ ବାରମ୍ବାର ଆକ୍ରମଣ କରାଯିବା ସହ ସେଠାରେ ବସବାସ କରୁଥିବା ଜନଜାତିଙ୍କୁ ହତ୍ୟା କରାଯାଉଛି। କାଲକାଟା ଉଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗର ପୂର୍ବତନ ତୃଣମୂଳ କଂଗ୍ରେସ ସରକାରଙ୍କ ଦ୍ୱାରା ପରିବର୍ତ୍ତିତ ନିୟମ ଅନୁଯାୟୀ ପ୍ରଦାନ କରାଯାଇଥିବା ସମସ୍ତ ପଛୁଆ ବର୍ଗ ଶ୍ରେଣୀ କିମ୍ବା ଓବିସି ଏ ଓ ବି ପ୍ରମାଣପତ୍ରକୁ ରଦ୍ଦ କରିଛନ୍ତି। ଜଷ୍ଟିସ୍ ରାଜଶେଖର ମାନ୍ଥା ଏବଂ ଜଷ୍ଟିସ୍ ଅନୁଜ ସିଂଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଜ୍ୟରେ ଓବିସି ଏ ଏବଂ ବି ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିବ ନାହିଁ। କୋର୍ଟ କହିଛନ୍ତି, ପୂର୍ବ ବ୍ୟବସ୍ଥା ଅନୁଯାୟୀ ଜାରି କରାଯାଇଥିବା ଏହିସବୁ ବର୍ଗର ପ୍ରମାଣପତ୍ରର ବୈଧତା ଶେଷ ହୋଇଛି। ଓବିସି ଏ ଏବଂ ବି ପ୍ରମାଣଧାରୀ ଜନସାଧାରଣ ଏବେ ସାଧାରଣ ବର୍ଗ ଭାବେ ବିବେଚିତ ହେବେ। ପଛୁଆ ବର୍ଗକୁ ନେଇ 2010 ବିବାଦ ସୃଷ୍ଟି ହୋଇଥିବା ବେଳେ ତୃଣମୂଳ କଂଗ୍ରେସ ସରକାର ଏହି ବର୍ଗକୁ ଏ ଏବଂ ବି ଭାବେ ଶ୍ରେଣୀଭୁକ୍ତ କରିଥିଲେ। ଏନେଇ ନ୍ୟାୟାଳୟରେ ମଧ୍ୟ ମାମଲା ରୁଜୁ ହୋଇଥିଲା। 2024 କାଲକାଟା ହାଇକୋର୍ଟ ଓବିସି ତାଲିକାରେ 66 ସମ୍ପ୍ରଦାୟର ଅନ୍ତର୍ଭୁକ୍ତିକୁ ବାତିଲ କରିବା ସହ ସେମାନଙ୍କୁ ଦିଆଯାଇଥିବା ପ୍ରମାଣପତ୍ର ମଧ୍ୟ ରଦ୍ଦ କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ ଡିଜିଲକର ରେଜଲ୍ଟ ପୋର୍ଟାଲର results.digilocker.gov.in ପରୀକ୍ଷା ଫଳ ଦେଖିପାରିବେ। ଲିବିଆର ପଶ୍ଚିମାଞ୍ଚଳରେ କେତେକ ଡ୍ରୋନ୍ ଆକ୍ରମଣ ଫଳରେ ଏକ ଇଲେକ୍ଟ୍ରିକ୍ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ ସୃଷ୍ଟି ହୋଇଛି, ଫଳରେ ସମ୍ପୃକ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିନାହାନ୍ତି। ଅନ୍ୟପକ୍ଷରେ ପଶ୍ଚିମ ଲିବିଆର ସରକାର ଏବଂ ସେଠାକାର ବିରୋଧୀ ସଶସ୍ତ ବାହିନୀ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଓମାନ ଉପକୂଳରେ ଏକ ତୈଳବାହୀ ଟ୍ୟାଙ୍କରରୁ ବାହାରୁଥିବା ତୈଳ ତଟ ପର୍ଯ୍ୟନ୍ତ ପହଞ୍ଚିଥିବା କୁହାଯାଇଛି। ଓମାନର ପରିବେଶ ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହା ଯୋଗୁଁ ପରିବେଶ ପ୍ରତି ବିପଦ ସୃଷ୍ଟି ହୋଇଛି। ଉପଗ୍ରହରୁ ମିଳିଥିବା ଚିତ୍ର ଅନୁଯାୟୀ ପ୍ରାୟ 2000 ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ଟ୍ୟାଙ୍କରରୁ ନିର୍ଗତ ହୋଇଥିବା ତୈଳ ବ୍ୟାପିଛି। ସୂଚନା ଅନୁଯାୟୀ ଗତ ଜୁନ୍ 30 ଏକ ତୈଳବାହୀ ଜାହାଜ 8 ଲକ୍ଷ ବ୍ୟାରେଲ୍ ନେଇ ଆସୁଥିବା ବେଳେ ସେଥିରୁ ତୈଳ ନିର୍ଗତ ହେବା ଆରମ୍ଭ ହୋଇଥିଲା। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ଗାଙ୍ଗେୟ ପଶ୍ଚିମବଙ୍ଗ କ୍ଷେତ୍ରରେ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ କହିଛି। ଅନ୍ୟପକ୍ଷରେ ଅନ୍ୟ 10 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ବୈଦେଶିକ ଅନୁଦାନ ନିୟାମକ ସଂଶୋଧନ ବିଧେୟକ 2026 ସଂସଦୀୟ ଯୁଗ୍ମ କମିଟିକୁ ପଠାଇବା ଲାଗି ସଂସଦର ଉଭୟ ସଦନର ମଞ୍ଜୁରୀ। ଜନଜାତିମାନଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ରାଷ୍ଟ୍ରପତିଙ୍କ ପରାମର୍ଶ। ଆଭାସୀ ଜରିଆରେ ଗ୍ରାମୀଣ ସେତୁ ଆପ୍ର ଶୁଭାରମ୍ଭ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବଲୁଚିସ୍ତାନର ସୁରାବ ଜିଲ୍ଲାରେ ପାକିସ୍ତାନ ବାୟୁସେନା ଆକ୍ରମଣରେ 30 ଅଧିକ ମୃତ। ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନାରେ ପାଦଚରଣ ଆସ୍ଥା।
2: ଏତହ ବ୍ରେଦ ପୂର୍ଣ୍ଣଚନ୍ଦ୍ର ମୁର୍ମୁ ଆର୍ ସାଉତେନ୍ କୁଆ ସେରେଞ୍ଜମ୍ପେ।

ସେସଇଲେ ଶାନ୍ତିରେ ଖେଳ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ଭାଦୁଚରଣ ହାଁସଦା। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ସୁଗମ ସଙ୍ଗୀତ।

ତେବେ ଶ୍ରୋତାବନ୍ଧ, ପ୍ରେମକୁ ଯିଏ ଅନୁଭବ କରିଛି ଆଉ ଯିଏ ପ୍ରେମରେ ପଡ଼ିଛି, ସିଏ ହିଁ ଏକା ପ୍ରେମର ସ୍ୱାଦକୁ ଜାଣିପାରିଛି। କେବଳ ପ୍ରୀତିସାଗରରେ ଉବୁଟୁବୁ ହୋଇଥିବା ଦୁଇଟି ମନ ହିଁ କହିପାରିବ ପ୍ରେମ ମିଳିଲେ କ'ଣ ହୁଏ ଆଉ ନ ମିଳିଲେ କ'ଣ ହୁଏ।

ପ୍ରେମର ଲୁଚକାଳି ଖେଳରେ ହାର ଜିତି ରହିବ ହିଁ ରହିବ ଶ୍ରଦ୍ଧା ବନ୍ଧ। ତେବେ ହାରିବାର ଅନୁଶୋଚନା କି ଜିତିବାର ଉତ୍କଣ୍ଠାରେ ପ୍ରେମିକାଟି ଅଟକି ଯାଏନି ସେଠି। ସେ ଆଗକୁ ଆଗକୁ ଆଗେଇ ଚାଲେ, ସଫଳତାର ସ୍ୱପ୍ନ ଦେଖେ ତା ଚମ୍ପା ଆଉ ତାରା ସହ।

ନିଚ୍ଛକ ପ୍ରେମରେ ଥାଏ ପରସ୍ପର ପ୍ରତି ପୂର୍ଣ୍ଣ ସମର୍ପଣ ଭାବ। ପ୍ରେମିକାର ହୃଦୟରେ ଟିକିଏ ଜାଗା ପାଇଲେ ସ୍ୱର୍ଗ କିଛି ଲୋଡ଼ା ନୁହେଁ ପ୍ରେମିକାର। ଆଉ ବିଶ୍ୱାସର ହାତଟିଏ ଲମ୍ବିଥିଲେ ପ୍ରେମିକ ଆଡ଼କୁ ହାତ ବଢ଼େଇ ଟାଣିବାର ଆସ୍ପର୍ଦ୍ଧା ରଖେ ପ୍ରେମିକଟି। ଏସବୁ ଅସମ୍ଭବ ନୁହେଁ ଶ୍ରୋତାବନ୍ଧୁ, ସତରେ ଏସବୁ କେବଳ ପ୍ରେମରେ ହିଁ ସମ୍ଭବ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, କାର୍ଯ୍ୟକ୍ରମ ଆରମ୍ଭରେ ଆଜି ଆସନ୍ତୁ ଶୁଣିବା ଆଲୋଚନା ମା ରମାଦେବୀ। ଆଲୋଚନା କରୁଛନ୍ତି ଡକ୍ଟର ପୁଷ୍ପାରାଣୀ ପାତ୍ର।
1: ସମୟ ସୁଅର ପରିବର୍ତ୍ତନର ଅଭିନବ ଧାରା ସାଥିରେ ବହିଆସି ସେଦିନର ପରାଧୀନ ଭାରତବର୍ଷର ଅସୂର୍ଯ୍ୟଙ୍କସା ନାରୀକୁଳ ଆଜି ପହଞ୍ଚିଛି ସଶକ୍ତ ମହିଳା ହେବାର ଆହ୍ୱାନରେ ନିଜ ପରାକାଷ୍ଠା ପ୍ରଦର୍ଶନ କରିପାରିବାର ବାସ୍ତବିକତାରେ। କେଡ଼େ ଚମତ୍କାର! ତେବେ ସେଦିନ ଦେଶର ମୁକ୍ତି ସଂଗ୍ରାମରେ ନିଜେ ନାରୀଟିଏ ବୋଲି ଭୁଲିଯାଇ କେବଳ ଏବଂ କେବଳ କ୍ରାନ୍ତିର ଆବରଣ ଘୋଡ଼ି ହୋଇ ଏକାକୀ ସଂଗ୍ରାମ କ୍ଷେତ୍ରକୁ ପାଦ ବଢ଼ାଇଥିବା ଯେଉଁ କେତେକ ନଗଣ୍ୟ ପ୍ରାତଃସ୍ମରଣୀୟ ମହିଳା ଦୃଷ୍ଟାନ୍ତ ହୋଇ ରହିଛନ୍ତି, ସେମାନଙ୍କ ମଧ୍ୟରେ ଆମ ଓଡ଼ିଶାର ମା ରମାଦେବୀ ଅନ୍ୟତମା। ଇଂରେଜ ଶାସିତ ଭାରତବର୍ଷରେ ଦେଶ ଜନନୀର ମୁକ୍ତି ପାଇଁ ତାଙ୍କୁ କେତେବାର ରୁଧିରାକ୍ତ ସଂଗ୍ରାମରେ ଝାସ ଦେଇ କାରାକୋଠରୀରେ ବନ୍ଦୀ ହେବାକୁ ପଡ଼ିଛି, ତ କେବେ ରକ୍ଷଣଶୀଳ ସମାଜର ରୂଢ଼ିବାଦୀ ମାନସିକତାର କୁଟିଳ କଟାକ୍ଷରେ କ୍ଷତାକ୍ତ ହେବାକୁ ପଡ଼ିଛି। ତେବେ ଉଭୟ ପରିସରରେ ନିଜର କ୍ଳାନ୍ତିହୀନ ଦୃଢ଼ ଏକନିଷ୍ଠତାକୁ ବ୍ରିଟିଶ ରାଜତନ୍ତ୍ର ବିରୋଧରେ ଉତ୍ତୁଙ୍ଗ କ୍ରାନ୍ତିକାରିଣୀ ରୂପେ ଦଣ୍ଡାୟମାନ ହେବାକୁ ଅଫୁରନ୍ତ ନୈତିକ ସାମର୍ଥ୍ୟ ଆଣିଦେଇଛି ତାଙ୍କୁ ଏହି ବାଧକଥା। ସ୍ୱାଧୀନତା ସଂଗ୍ରାମରେ ମା ରମାଦେବୀଙ୍କ ଭୂମିକା ଏକ ଅବିସ୍ମରଣୀୟ ଗୌରବ ଗାଥା ହୋଇ ଆମ ଜାତିର ଇତିହାସରେ ଐତିହାସିକ ଦଲିଲ ହୋଇ ରହିଯାଇଛି କାଳକାଳକୁ, ରହିବ ବି ଇଏ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଜାତିର ପିତା ମୁକ୍ତି ମାର୍ଗଦର୍ଶୀ ମହାତ୍ମା ଗାନ୍ଧୀଙ୍କ କର ବା ମର ଆହ୍ୱାନ ଶୁଣି ହଜାର ହଜାର ଓଡ଼ିଆ ମୁକ୍ତି ସଂଗ୍ରାମରେ ଯୋଗ ଦେଇଥିଲେ। ତେବେ ଏଠି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ତତ୍କାଳୀନ ଓଡ଼ିଶାରେ ସାମାଜିକ କାଇଦା କାନୁନରେ ବନ୍ଧା ସ୍ତ୍ରୀକୁଳଙ୍କୁ ଏ ବାବଦରେ ସଚେତନ କରାଇ ସ୍ୱାଧୀନତା ଆଡ଼କୁ ମୁହାଇବା। ନାରୀ ବି ନାଗରିକ, ସଭ୍ୟତା ଓ ସଂସ୍କୃତିକୁ, ସମାଜ ଓ ସଂଘକୁ ତଥା ମାନବ ଜାତିର ଇତିହାସକୁ ନଈଟିଏ ପରି ଆଗକୁ ବାହିନେବାରେ ତା ସାମର୍ଥ୍ୟକୁ କେହି ସରି ନୁହେଁ। ଏତିକି ଚେତନା ଜାଗ୍ରତ କରିପାରିବା ନିମନ୍ତେ ସେଦିନ ମାତ୍ର 21 ବର୍ଷ ବୟସରେ ତତ୍କାଳୀନ ଚୌଧୁରୀ କୁଳବୋହୂ ନିଜର ସମୂହ ଆଭିଜାତ୍ୟକୁ ପଛକୁ ଠେଲି ବାପୁଙ୍କ ମାର୍ଗରେ ନିଜକୁ ସାମିଲ କରିବାକୁ ପାଦ ବଢ଼ାଇଥିଲେ। ବର୍ଷ 1899 ଡିସେମ୍ବର 3 ତାରିଖରେ ଜନ୍ମଲାଭ କରିଥିବା କଟକ ଜିଲ୍ଲାର ଗୋପାଳ ବଲ୍ଲଭ ଦାସ ଓ ବସନ୍ତ କୁମାରୀ ଦେବୀଙ୍କ ଅଲିଅଳି ଝିଅ ରମାଦେବୀ ସମଗ୍ର ଭାରତବର୍ଷର ଇତିହାସରେ ଯେ ଏକ ଅନିର୍ବାଣ ଶିଖା ହୋଇ ଦାଉ ଦାଉ ଜଳିବା ପାଇଁ ମାଟି ଛୁଇଁଥିଲେ ସିଏ କିଏ ଜାଣିଥିଲା। ଏକଥା ବାପୁଙ୍କ ଆହ୍ୱାନରେ ଦେଶ ଜନନୀ ପାଇଁ କର୍ତ୍ତବ୍ୟ କରିବାକୁ ପାଦ ବଢ଼ାଇଥିବା ରମାଦେବୀ ଦିନେ ଯେ ସମଗ୍ର ଜନତାଙ୍କ ପାଇଁ ମା ରମାଦେବୀ ହୋଇପଡ଼ିବେ ଏକଥା ନା ଜଣାଥିଲା ପିତୃକୁଳ ଦାସ ପରିବାରଙ୍କୁ, ନା ବି ଜାଣିଥିଲେ ଶ୍ୱଶୁରାଳୟର ଚୌଧୁରୀ ପରିବାର। ଠିକ୍ କଥା, ସବୁ ମଣିଷଙ୍କ ସଫଳତାର ଗୌରବମୟ କାହାଣୀ ପଛରେ ଥାଏ କିଛି ସ୍ନେହପ୍ରବଣ ମଣିଷଙ୍କ ନିର୍ମଳ ସହଯୋଗ ଓ ଉଚ୍ଚାଙ୍ଗ ପ୍ରେରଣା। ଜଣେ ମହିଳା ମୁକ୍ତି ସଂଗ୍ରାମୀ ଭାବରେ ତାଙ୍କ ଜୀବନର ପ୍ରାରମ୍ଭିକ ପର୍ଯ୍ୟାୟ ବହୁ ଭାବରେ ପ୍ରଭାବିତ ହୋଇଥିଲା ତାଙ୍କ ଆଭିଜାତ୍ୟ ସମ୍ପନ୍ନ ପରିବାରର ପୃଷ୍ଠଭୂମି ଦ୍ୱାରା। ନିଜ ପରିବାରରେ ବଡ଼ବାପା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତ୍ୟକ୍ଷ ପ୍ରଭାବ ତାଙ୍କୁ ଏ ଦିଗରେ ଅଭିପ୍ରେରିତ କରିଥିଲା। ସ୍ୱଦେଶୀ ଆନ୍ଦୋଳନର ପ୍ରଚ୍ଛଦରେ ବଢ଼ୁଥିବା ରମାଦେବୀଙ୍କ ବାଲ୍ୟ ଜୀବନ ନିଜ ସମବୟସୀ ଝିଅମାନଙ୍କ ସଙ୍ଗେ ଧୂଳି ଖେଳ ବହୁଚୋରୀ ଖେଳର ପ୍ରଭାବରେ ନୁହେଁ, ଅଧିକନ୍ତୁ ସେ ସମୟର ଯୁଗଜନ୍ମା ଦାର୍ଶନିକ ସଂସ୍କାରକ ମହାଯୋଗୀ ଶ୍ରୀ ଅରବିନ୍ଦ, ବିପ୍ଳବୀ ଜୟପ୍ରକାଶ ନାରାୟଣ ଓ ଭୁଦାନ ଆନ୍ଦୋଳନର ପୁରୋଧା ବିନୋବା ଭାବେଙ୍କ ବୈପ୍ଳବିକ ଚିନ୍ତାଧାରାରେ ଅଧିକ ପ୍ରଭାବିତ ହୋଇଥିଲା। ମାତ୍ର 15 ବର୍ଷ ବୟସରେ ବ୍ରିଟିଶ ରାଜତନ୍ତ୍ର ଅଧୀନ ସରକାରୀ ଅଫିସର ଓଡ଼ିଶାର ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ବିବାହ କରିଥିଲେ। ଯୁଗ୍ମ ଜୀବନର ସୁଖ ଓ ବା ସଂସାର ଜଞ୍ଜାଳର ଯନ୍ତ୍ରଣା ସମୂହର ସମ୍ମୁଖ ହେବା ଆଗରୁ ହିଁ ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା ସ୍ୱାମୀଙ୍କ ହାତ ଧରି 1921 ମସିହାରେ ପାଦ ବଢ଼ାଇଲେ ସ୍ୱାଧୀନତା ସଂଗ୍ରାମର ରକ୍ତତୀର୍ଥକୁ। ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ ଦ୍ୱାରା ହିଁ ହୋଇଥିଲା ଏ ମହାପ୍ରବେଶ। କଟକରେ ଆୟୋଜିତ

ସହିତ ମାତ୍ର 40 ଜଣ ଓଡ଼ିଆ ରମଣୀଙ୍କ ସମାବେଶରେ ସ୍ୱାଧୀନତା ସଂଗ୍ରାମରେ ନାରୀମାନଙ୍କ ଅଂଶଗ୍ରହଣ ଉପରେ ଉଦ୍ବୋଧନ ଦେଉଥିଲେ ଲିଙ୍ଗଭେଦ ଉର୍ଦ୍ଧ୍ୱରେ ସାମ୍ୟତାର ମନ୍ତ୍ର ଗାଉଥିବା ବାପୁ। ସେହି 40 ଜଣ ମହିଳାଙ୍କ ମଧ୍ୟରେ ମନ୍ତ୍ରମୁଗ୍ଧ ଗାନ୍ଧିଜୀଙ୍କ ଅହିଂସା ନୀତି ରମାଦେବୀଙ୍କୁ କ୍ଳାନ୍ତି ନୁହେଁ କ୍ରାନ୍ତିକୁ ଆଶାବାଡ଼ି କରି ଏ ଦୁର୍ଗମ ପଥରେ ଯାତ୍ରୀ ହେବାକୁ ପ୍ରେରଣା ଦେଉଥିଲା। ସ୍ୱାଧୀନତା ସମ୍ପର୍କୀୟ ବ୍ରିଟିଶ ରାଜତନ୍ତ୍ର ବିରୋଧୀ ସମ୍ମିଳନୀରେ ଏ ଅଂଶଗ୍ରହଣ ତାଙ୍କ ଜୀବନର ପ୍ରଥମ ସଂଗ୍ରାମ ଅଭିମୁଖୀ ଅବିସ୍ମରଣୀୟ ଘଟଣା। ଏହି ଉଦ୍ବୋଧନ ସଭା ଥିଲା ବାପୁଙ୍କ ଦ୍ୱାରା ଉଦ୍ବୋଧିତ ଓଡ଼ିଶାର ପ୍ରଥମ ମହିଳା ଅଧିବେଶନ, ଯେଉଁଠାରେ ମହିଳାମାନଙ୍କ ବିପ୍ଳବରେ ଅଂଶଗ୍ରହଣ ଓଡ଼ିଶାର ମୁକ୍ତି ସଂଗ୍ରାମ ଇତିହାସରେ ଏକ ବିରଳ ଘଟଣା। ତତ୍କାଳୀନ ଓଡ଼ିଶାର ଯାବତୀୟ ପ୍ରଚଳିତ କୁସଂସ୍କାର, ଅନ୍ଧବିଶ୍ୱାସ ଓ ନାରୀମାନଙ୍କ ପାଇଁ ନାହିଁ ନଥିଲା ବାରଣ ସତ୍ତ୍ୱେ 40 ଜଣ ଓଡ଼ିଆ ରମଣୀଙ୍କୁ ମୁକ୍ତି ସଂଗ୍ରାମ ଅଭିମୁଖେ ଅଭିମନ୍ତ୍ରିତ କରିବାର ଗାନ୍ଧିଜୀଙ୍କ ଏ ପ୍ରୟାସ ସଫଳ ହୋଇଥିଲା ସେଦିନ କେବଳ ଏବଂ କେବଳ ମା ରମାଦେବୀଙ୍କ ନେତୃତ୍ୱରେ ହିଁ। ଏଠାରେ ରମାଦେବୀଙ୍କ ସମେତ ଅନ୍ୟ ଓଡ଼ିଆ ନାରୀମାନଙ୍କ ଅଫୁରନ୍ତ କ୍ରାନ୍ତିକାରୀ ଉତ୍ସାହ ଗାନ୍ଧିଜୀଙ୍କୁ ବି ଚକିତ କରିଥିଲା। ଠିକ୍ ତାର ପରବର୍ତ୍ତୀ ବର୍ଷରେ ଗୟାଠାରେ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସର ସମ୍ମିଳନୀରେ ଓଡ଼ିଶାର ଏହି ମା ରମାଦେବୀ ହିଁ ଭାରତର ଏକମାତ୍ର ମହିଳା ମୁକ୍ତି ସଂଗ୍ରାମୀ ରୂପେ ପ୍ରତିନିଧିତ୍ୱ କରିଥିଲେ। ସମଗ୍ର ଭାରତବର୍ଷ ଜାଣିଲା ସେଦିନ ଓଡ଼ିଶାର ନାରୀ ନଈଟିଏ ପରି ପ୍ରବହମାନ ପ୍ରଖର, ସଭ୍ୟତା ଓ ସମାଜର କଲ୍ୟାଣ କଳ୍ପେ ଚିର ପ୍ରଧାବିତା ଓ ସୁଫଳା। ଏଠାରେ ତାଙ୍କର ସହଯୋଗୀ ଥିଲେ ହୀରାମଣି ଦେବୀ, ପଦ୍ମାବତୀ ଦେବୀ ଓ ବନ୍ନିକନ୍ୟା ସରଳା ଦେବୀ, ଯେଉଁମାନେ ରମାଦେବୀଙ୍କ ଉତ୍ତୁଙ୍ଗ ଇଚ୍ଛାଶକ୍ତି ଦ୍ୱାରା ବହୁଭାବରେ ପ୍ରଭାବିତ ହୋଇସାରିଥିଲେ ପୂର୍ବରୁ। ଓଡ଼ିଶା ଇତିହାସର ଅନ୍ୟ ଏକ ଅବିସ୍ମରଣୀୟ ପୃଷ୍ଠା ରମାଦେବୀଙ୍କ ଜୀବନର 1913 ସେ ଅଭୁଲା ଦିବସ, ଯେଉଁଦିନ ଗାନ୍ଧିଜୀଙ୍କ ଐତିହାସିକ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ଓଡ଼ିଶାର ଅଂଶଗ୍ରହଣ କାହାଣୀ ଲୁଣ ଉପରେ ବ୍ରିଟିଶ ସରକାରଙ୍କ କରଧାର୍ଯ୍ୟକୁ ତୀବ୍ର ବିରୋଧ ଓ ପ୍ରତ୍ୟାଖ୍ୟାନ କରିଥିଲେ ଓଡ଼ିଆଣିଏ କେବଳ ଏହି ରମାଦେବୀଙ୍କ ନେତୃତ୍ୱରେ। ଇଞ୍ଚୁଡ଼ି ଓ ଶ୍ରୀଜଙ୍ଗଠାରେ ଏମାନଙ୍କ ମିଳିତ ତୀବ୍ର ଅସନ୍ତୋଷ ଓ ତୀବ୍ର ବିରୋଧ ଦେଖି ଅଭିଭୂତ ହୋଇଥିଲେ ନିଜେ ଗାନ୍ଧିଜୀ ଏବଂ ନିର୍ଘୋଷ ଘୋଷଣା କରିଥିଲେ, ନୈତିକ ସାମର୍ଥ୍ୟ ଓ ତାକତକୁ ଯଦି ବଳର ଆଖ୍ୟା ଦିଆଯାଇପାରନ୍ତା ତେବେ ହୁଏତ ସୃଷ୍ଟିରେ ମହିଳାମାନେ ପୁରୁଷଙ୍କଠାରୁ ବହୁଗୁଣ ଅଧିକ ଶକ୍ତିଶାଳୀ ଓ ଶ୍ରେଷ୍ଠ ସାମର୍ଥ୍ୟ ସମ୍ପନ୍ନ ହୋଇପାରନ୍ତେ। ଇଫ୍ ବାଇ ଷ୍ଟ୍ରେଙ୍ଗଥ ଇଜ୍ ମିଣ୍ଟ ମୋରାଲ ପାୱାର ଦେନ୍ ଓମେନ୍ ଇଜ୍ ଇମେଜରିଏବଲି ମ୍ୟାନ୍ସ ସୁପିରିୟର, ଗାନ୍ଧିଜୀଙ୍କ ଏ ଉକ୍ତି ସମଗ୍ର ବିଶ୍ୱକୁ ଚମତ୍କୃତ କରିଥିଲା। ନାରୀ ଶକ୍ତିର ଗାନ୍ଧିଜୀଙ୍କ ଯଥାର୍ଥ ଆକଳନ ମା ରମାଦେବୀଙ୍କ ସାମର୍ଥ୍ୟ ଓ ଶକ୍ତିର ସର୍ବଶ୍ରେଷ୍ଠ ମୂଲ୍ୟାଙ୍କନ ବୋଧେ। ଭାରତୀୟ ମୁକ୍ତି ସଂଗ୍ରାମରେ ରମାଦେବୀଙ୍କ ଅକ୍ଳାନ୍ତ ସହଯୋଗ ତଥା ଜଣେ ଉତ୍ସର୍ଗୀକୃତ ସର୍ବୋଦୟ ନେତ୍ରୀ ଭାବରେ ତାଙ୍କ ଜୀବନଯାତ୍ରାର ଜୟଗୀତି, ତାଙ୍କ ଆତ୍ମଜୀବନୀ ଜୀବନ ପଥେ ପୁସ୍ତକରୁ ଯାହା ସୂଚିତ ହୁଏ, ସ୍ୱାଧୀନତା ପ୍ରାପ୍ତିର ଲକ୍ଷ୍ୟ ହାସଲ ଦିଗରେ ଓଡ଼ିଶାର ମହିଳାମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରଦତ୍ତ ଅହିଂସା ଆୟୁଧର ଧାରଣ ଓ ପ୍ରୟୋଗ ଏକ ଅନବଦ୍ୟ ଅବଦାନ ଥିଲା ନାରୀମାନଙ୍କର। ଏ ଅବଦାନର ପ୍ରତିକ୍ରିୟାରେ ବାପୁଙ୍କ ଉତ୍ସାହପ୍ରଦ ଉକ୍ତି, ଅହିଂସା ଆୟୁଧ ଧାରଣ ଓ ତାର ପ୍ରୟୋଗ ସ୍ୱାଧୀନତା ସଂଗ୍ରାମ ପାଇଁ ମାନବର ଏକ ଶ୍ରେଷ୍ଠ ଅବଦାନ ଓ ଏଥିରେ ଓଡ଼ିଶାର ନାରୀମାନଙ୍କ ଅବଦାନ ପୁରୁଷଙ୍କ ଅଂଶଗ୍ରହଣ ତୁଳନାରେ ନିଶ୍ଚିତ ଭାବରେ ଅଧିକ ଏବଂ ଏହା ଦୃଶ୍ୟମାନ ହେଲା ପରେ ମୋ ମତରେ ନାରୀମାନଙ୍କୁ ଦୁର୍ବଳା ବା ଅବଳା ଆଦି ଶବ୍ଦ ପ୍ରୟୋଗ ଏକ ନିନ୍ଦନୀୟ ବିଳାପ ମାତ୍ର, ଏକଥା ସମସ୍ତ ଭାରତୀୟ ମନେ ରଖିବା ଉଚିତ। ବାସ୍ତବିକ ଗାନ୍ଧୀଙ୍କର ଏ ଉକ୍ତି ନୈତିକ ଶକ୍ତି ଯଦି ବିରୋଧ ବା ବଳର ଆଖ୍ୟା ପାଆନ୍ତା ତେବେ ନାରୀଟିଏ ନିଶ୍ଚିତ ସାମର୍ଥ୍ୟ ସମ୍ପନ୍ନା। ଆଜି ଆମେ ସମସ୍ତେ ଏ ଅମୃତ ମହୋତ୍ସବ ପାଳନ ଉତ୍ସବରେ ଏକଥା ମନେ ରଖିବା ଉଚିତ। କୌଣସି ବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ଡିଗ୍ରୀ ବା ଉପାଧି ପାଇବାର ସୌଭାଗ୍ୟ ବରଣ କରିନଥିଲେ ସତ, ତେବେ ମା ଯେ ପରମ ବିଦୁଷୀ ଥିଲେ ଏକଥା ତାଙ୍କ ସଂସ୍କୃତ, ଓଡ଼ିଆ, ହିନ୍ଦୀ ତଥା ବଙ୍ଗଳା ସାହିତ୍ୟର ବ୍ୟାଖ୍ୟା ଉକ୍ତିରୁ ଜଣାପଡୁଥିଲା। ତାଙ୍କ ବ୍ୟକ୍ତିତ୍ୱ ଏକ ଦୃଢ଼ ସାମାଜିକ, ରାଜନୈତିକ ଓ ସ୍ୱଦେଶୀ ଆନ୍ଦୋଳନର ଭିତ୍ତିଭୂମିରେ ଏଡ଼େ ସୁଦୃଢ଼ ଥିଲା ଯେ ନାଗରିକତାର ସ୍ୱାଧିକାର ଚିନ୍ତା ଓ ବାର୍ତ୍ତା ସତେକି ତାଙ୍କ ଭିତରେ ପ୍ରତିନିୟତ ନିଶ୍ୱାସ ହୋଇ ବୋହୁଥିଲା। ଏହା ତାଙ୍କ ଅନ୍ତରରେ ଲୁକ୍କାୟିତ ଆଗ୍ନେୟ ବ୍ୟକ୍ତିତ୍ୱର ବିକାଶ ଦିଗରେ ସମ୍ଭବତଃ ମୂଳରୁ ଇନ୍ଧନ ଯୋଗାଇଥିଲା। ମା ରମାଦେବୀଙ୍କ ଏ ବହୁମୁଖୀ ପ୍ରତିଭା ସତରେ ଏକାଧାରରେ ଜଣେ ରାଜନୀତିଜ୍ଞ, ସମାଜ ସଂସ୍କାରିକା ଓ ଦଳିତ ଜନଙ୍କ ଉଦ୍ଧାରକାରିଣୀ ଭାବରେ ଯୁଗଜନ୍ମା କରିପାରିଛି ତାଙ୍କୁ। ସ୍ୱଭାବରେ ସରଳତା କିନ୍ତୁ କର୍ମରେ ବିପ୍ଳବିଣୀ ଓ ଆତ୍ମାରେ ଜଣେ ବିବର୍ତ୍ତନବାଦୀ ଭାବରେ ଓଡ଼ିଆ ଜାତିର ଉତ୍ଥାନକୁ ଜୀବନର ଧ୍ୟେୟ ଲକ୍ଷ୍ୟ ମାନିନେଇ କ୍ରାନ୍ତିର ମନ୍ତ୍ର

ଘରକୁ ତତ୍କାଳୀନ ଓଡ଼ିଶାରେ ଘର ଘର ବୁଲି ମା ତଥା ଘରର ବୟୋଜ୍ୟେଷ୍ଠ ମହିଳା ଜେଜେମା ଗୃହିଣୀ ଆଦିଙ୍କୁ ଶୁଣାଇ ଚାଲିଥିଲେ। ସେ ସତ୍ୟାଗ୍ରହ ଆନ୍ଦୋଳନରେ ତାଙ୍କର ପ୍ରଥମ ପଦଯାତ୍ରା ଅଭିଯାନ ଯାଜପୁରରୁ ବାଲିକୁଦାକୁ ଯାତ୍ରା କାଳରେ ସହଯୋଗୀମାନେ ତାଙ୍କୁ ବାଲିସାହିରେ ରହିବାର ବ୍ୟବସ୍ଥା କରାଇଲେ। ସେତେବେଳର ସେ ପଦଯାତ୍ରାରେ ମାଆଙ୍କ ସହ ଚାଲି ଚାଲି ଆନ୍ଦୋଳନରେ ସାମିଲ ହେବାକୁ ଅଗଣିତ ଓଡ଼ିଆଣୀଙ୍କ ବାହାରକୁ ଗୋଡ଼ କାଢ଼ିବା ଚକିତ କରିଥିଲା ସଭିଙ୍କୁ। ତତ୍କାଳୀନ ଜାତୀୟ କବି ବୀରକିଶୋରଙ୍କ ଜାତୀୟ ସଙ୍ଗୀତ ଗାୟନ ସହ କ୍ରାନ୍ତିକାରିଣୀଙ୍କ ଏ ଯାତ୍ରାର ମୌଳିକ ଲକ୍ଷ୍ୟ ଥିଲା ସଂଗ୍ରାମ ପାଇଁ ପାଣ୍ଠି ସଂଗ୍ରହ। ଏ କ୍ରମରେ ନିଜେ ରମାଦେବୀ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ତାଙ୍କ ନିଜ ନିକଟ ସମ୍ବନ୍ଧୀୟ ନାରୀମାନଙ୍କ ସମେତ ସମଗ୍ର ବାଲିକୁଦା କଟକ ଯାଜପୁର ବଡ଼ଚଣା ବରୀ ଆଦିର ଗୃହିଣୀମାନଙ୍କ ନିଜ ଅଳଙ୍କାର ତ୍ୟାଗ ଓ ଦାନ ପ୍ରକ୍ରିୟା ଦେଖି ସତକୁ ସତ ସମୁଦାୟ 8 ତୋଳା ସ୍ୱର୍ଣ୍ଣଦାନ ସେଦିନର ପାଣ୍ଠିରେ ଆହୁରି ମହିଳାଙ୍କୁ ପ୍ରେରଣା ଯୋଗାଇଥିଲା ମୁକ୍ତି ସଂଗ୍ରାମରେ ନିଜର ଶକ୍ତି ମୁତାବକ ତ୍ୟାଗ ଢାଳିଦେବାକୁ। 1932ରେ ଏ ଅଭିଯାନରେ ମହିଳା ସତ୍ୟାଗ୍ରହୀଙ୍କ ସମେତ ସାମିଲ ହୋଇଥିଲେ ବାନର ସେନା ବି। ତେବେ ପ୍ରଖର ନଈ ପାଇଁ ବାଧକ ତ ଚିରକାଳ, ଏହା ହିଁ ହେଲା ଭଉଣୀ। 1930ରେ ଶେଷ ବେଳକୁ ତାଙ୍କ ସହଯାତ୍ରୀ କ୍ରାନ୍ତିକାରିଣୀଙ୍କ ସହ ବ୍ରିଟିଶ ଶାସକଙ୍କ ଦ୍ୱାରା ବନ୍ଦୀ ହୋଇ କାରାକୋଠରୀ ପୁଣି ଥରେ ଯିବାକୁ ହେଲା। ଏହା ତାଙ୍କୁ ଆଦୌ ବିଚଳିତ କରିନଥିଲା ନିଜ ମାଟିରେ, କାରଣ ଏ ଭିତରେ 1921ରେ ମଧ୍ୟ ହାଜତରେ ରହିସାରିବାର ଅନୁଭବ ଥିଲା ତାଙ୍କର, ଯାହା ପୁନଶ୍ଚ କାରାକୋଠରୀରେ ନୂତନ ଯୋଜନା ପାଇଁ ମାର୍ଗ ଉନ୍ମୁକ୍ତ କଲା। 1936-1942 ପର୍ଯ୍ୟନ୍ତ ସମୟ ଅବଧିର ସେ ରକ୍ତଭେଜା ମୁକ୍ତିକାମୀ ସଂଗ୍ରାମର କଥାର ସୁନ୍ଦର ଅଭିଲେଖ ହିଁ ତ ତାଙ୍କ ଆତ୍ମଜୀବନୀ ଜୀବନ ପଥେ ପୁସ୍ତକ, ଯାହା ଆଜି ବି ଏକବିଂଶ ପର ଭାରତ ବର୍ଷରେ ପ୍ରତ୍ୟେକ ଝିଅଟିଏ ପାଇଁ ଏକ ଅଧ୍ୟୟନ ଯୋଗ୍ୟ ପୁସ୍ତକ, ନାରୀ ନେତୃତ୍ୱର ଏକ ଅନନ୍ୟ ଉପକଥା, ମା ରମାଦେବୀଙ୍କ ଜୀବନ ଚରିତ। ଭାରତର ମୁକ୍ତି ସଂଗ୍ରାମରେ ଓଡ଼ିଆ ନାରୀମାନଙ୍କ ଅଂଶଗ୍ରହଣକୁ ସର୍ବାନ୍ତକରଣେ ପ୍ରୋତ୍ସାହିତ କରିଥିବା ରମାଦେବୀଙ୍କ କୀର୍ତ୍ତି ସତରେ ଏକ ଲେଲିହାନ ବହ୍ନିଶିକା। ଆଜି ସଶକ୍ତିକରଣ ନାରୀତ୍ୱର ଆହ୍ୱାନ ତଥା ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଥିବା ଭାରତୀୟ ମହିଳାଙ୍କ ପାଇଁ ଅନ୍ତର୍ନିହିତ ମୁକ୍ତି ଚେତନା ଜାଗରଣକରଣରେ ଏହାର ପ୍ରାସଙ୍ଗିକତା ଅନେକ। ହୁଏତ ବା ଏହି ଅଲିଭା ବହ୍ନିଶିଖା ଟିକକ ଆଧୁନିକ ଭାରତରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ 33% ମହିଳାଙ୍କ ରାଜନୈତିକ ଅଂଶଗ୍ରହଣ ସଂରକ୍ଷଣ ବ୍ୟବସ୍ଥାର ସୂତ୍ର ହୋଇଥାଇପାରେ। ସେଦିନ 1932 ମସିହାର ଗାନ୍ଧୀ ଇରୁଇନ୍ ଚୁକ୍ତି ପରେ ଜେଲରୁ ମୁକୁଳି ରମାଦେବୀ ଆଗକୁ ବଢ଼ିଥିଲେ। ଘର ଘର ବୁଲି ପ୍ରଚଳିତ କୁସଂସ୍କାର, ଅସ୍ପୃଶ୍ୟତା ଦୂରୀକରଣ, କନ୍ୟା ଶିକ୍ଷା ପ୍ରସାରଣ, ବିଧବାଙ୍କୁ ସାମାଜିକ ସୁବିଧା ସୁଯୋଗ ପ୍ରଦାନ ଆଦି ଦାୟିତ୍ୱ ସମ୍ପାଦନ ଦିଗରେ ଗାନ୍ଧିଜୀଙ୍କ ହରିଜନ ସେବା ସଂଘରେ ଯୋଗ ଦେଲେ। ଏତିକିବେଳେ ଗାନ୍ଧିଜୀଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ଓଡ଼ିଶାକୁ ଆସୁଥିବା ସ୍ୱାଧୀନତା ସଂଗ୍ରାମର ମହାମାନ୍ୟ ଜନନାୟକ ଜବାହରଲାଲ ନେହେରୁ, କସ୍ତୁରବା ଗାନ୍ଧୀ, ମୌଲାନା ଆଜାଦ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ତଥା ଲୌହ ମାନବ ସର୍ଦ୍ଦାର ପଟେଲଙ୍କ ସଙ୍ଗେ ସାକ୍ଷାତର ସୁଯୋଗ ପାଇଥିଲେ। ଗୋଟିଏ ଝିଅ ପାଇଁ ଇଏ କିଛି କମ୍ ସୌଭାଗ୍ୟକର କଥା ନୁହେଁ ଭଉଣୀ। ଶେଷରେ ସ୍ୱାମୀଙ୍କ ସହାୟତାରେ ବରୀଠାରେ ହିଁ ସେବାଘର ଆଶ୍ରମ ପ୍ରତିଷ୍ଠା କରି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଏ ଦିଗରେ ଉଦ୍ବୁଦ୍ଧ କରିଥିଲେ। ହାତବୁଣା ଲୁଗାର ବ୍ୟବହାର, ମହିଳାମାନଙ୍କୁ କୃଷି କ୍ଷେତ୍ରରେ ସମୂହ ସୁବିଧା ଯୋଗାଣର ବ୍ୟବସ୍ଥା ସମ୍ପର୍କରେ ପ୍ରଚାର ପ୍ରସାର ବି ଆରମ୍ଭ କରିଥିଲେ। ତାଙ୍କର ଏହି ଦକ୍ଷତା ଇଂରେଜ ଶାସକଙ୍କୁ ମଧ୍ୟ ସେକାଳରେ ଭାରତୀୟ ନାରୀମାନଙ୍କ ସନ୍ତାନ ସୁରକ୍ଷା ଶକ୍ତିକୁ ଦେଖି ଭୟ ପ୍ରଦର୍ଶନ କରିବାକୁ ବାଧ୍ୟ କରିଥିଲା। ଫଳସ୍ୱରୂପ ଭୟସଙ୍କୁଳ ବିଦେଶୀ ଶାସକ 1942 ମସିହାରେ 23 ଜଣ ସହଯୋଗୀ ମହିଳା ମୁକ୍ତି ସଂଗ୍ରାମୀଙ୍କ ସମେତ ରମାଦେବୀଙ୍କୁ ପୁଣି ଥରେ ବନ୍ଦୀ କରିଥିଲେ ଓ ତାଙ୍କ ସଂଗଠିତ ଆଶ୍ରମ ସେବାଘରକୁ ଅନୈତିକ ବୋଲି ଘୋଷଣା ବି କଲେ। ପରେ 1944 ମସିହାରେ 2 ବର୍ଷ କାରାଦଣ୍ଡ ପରେ ବାହାରକୁ ଆସି କ୍ରାନ୍ତିର ଦିଗ ତାଙ୍କର ଆହୁରି ପ୍ରସାରିତ ହେଲା। ଖଦି ଶିଳ୍ପର ପ୍ରସାର, ସୂତାକଟା, ଲୁଗାବୁଣା ଆଦି କୌଶଳ ଶିଖାଇ ସମଗ୍ର ଓଡ଼ିଶାରେ ବିଦେଶୀ ବର୍ଜନ ସ୍ୱଦେଶୀ ବରଣ ଆହ୍ୱାନକୁ ତୀବ୍ରତର କଲେ ଓଡ଼ିଆଣୀଙ୍କ ମଧ୍ୟରେ। ଏବଂ ଠିକ ମା କସ୍ତୁରବାଙ୍କ ଦେହାବସାନ ପରେ ପରେ ଏହା ଦେଖି ଗାନ୍ଧିଜୀଙ୍କ ଦ୍ୱାରା କଲିକତାଠାରେ ଥିବା କସ୍ତୁରବା ଟ୍ରଷ୍ଟର ଦାୟିତ୍ୱ ବି ତାଙ୍କୁ ଅର୍ପଣ କରାଗଲା। ଦେଶ ସ୍ୱାଧୀନ ହେଲା, କିନ୍ତୁ କ୍ରାନ୍ତି ଥମିଲାନି। ମୁକ୍ତି ମହାସମୁଦ୍ରର ଆମନ୍ତ୍ରଣ ଶୁଣିଥିବା ନଈକୁ କି କିଏ ଅବା କିଛି ଅଟକାଇ ପାରେ କେବେ?
ସ୍ୱାଧୀନତା ପରର ତାଙ୍କ ସଂସ୍କାରକ ଜୀବନ ଆରମ୍ଭ ହେଲା ଆହୁରି ବେଶି। ବିନୋବାଙ୍କ ଭୂଦାନ ଗ୍ରାମଦାନ ଆନ୍ଦୋଳନରେ ଯୋଗ ଦେବାରେ ସମାଜର ଜମି ଶୂନ୍ୟ ଦରିଦ୍ର

ଦେବଦତ୍ତାଙ୍କୁ ଜମି ମାଲିକାନା ସ୍ୱତ୍ୱାଧିକାର ଥିବା ତଥାକଥିତ ସମ୍ଭ୍ରାନ୍ତ ଜମିଦାରମାନଙ୍କଠାରୁ ଜମିଦାନ ଗ୍ରହଣକୁ ଜୀବନର ବ୍ରତ କରି ଯାବତୀୟ ଗଠନମୂଳକ କାର୍ଯ୍ୟ ଯଥା ନାରୀ ଜାଗରଣ, ନିଶା ନିବାରଣ, ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚାର, ମୌଳିକ ଶିକ୍ଷାର ପ୍ରସାର, ଖଜୁରୀ ଗୁଡ଼ ପ୍ରସ୍ତୁତି, ମହୁଚାଷ, ଗୋସେବା, ପୌଢ଼ ଶିକ୍ଷା, ଚମଡ଼ା ଚାଷ, ରୋଗୀ ସେବା, ଗାଁ ସଫେଇ, ଅସ୍ପୃଶ୍ୟତା ନିବାରଣ ଆଦିକୁ ସୁଚାରୁ ସଂଗଠନ କରିପାରିଲେ। ନିଜ ହାତବୁଣା ସୂତାକୁଟା ଲୁଗାକୁ ବିକ୍ରି କରି ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାର ପ୍ରୟାସ ପାଇଁ ସେହି ବରିଠାରେ ହିଁ ଲୋକମାନଙ୍କ ଦ୍ୱାରା ମା ଡାକରେ ସେ ସମ୍ବୋଧିତ ହେଲେ। ସେଇଦିନୁ ଆଜି ଯାଏ ମା ଆଉ ରମାଦେବୀ ନୁହେଁ, ମା ରମାଦେବୀ ନାମରେ ଖ୍ୟାତ। 1946ରୁ 1952 ପର୍ଯ୍ୟନ୍ତ ସର୍ବଭାରତୀୟ କସ୍ତୁରବା ଗାନ୍ଧୀ ସ୍ମାରକ ନିଧିରେ ଦାୟିତ୍ୱ ସମ୍ପାଦନ କରି ସେଠାରୁ ପାଇଥିବା ପାରିଶ୍ରମିକ ଅର୍ଥରେ କୋରାପୁଟର ତୁମ୍ବୁଡ଼ିଗୁଡ଼ାଠାରେ ଆଦିବାସୀ ପିଲାଙ୍କ ପାଇଁ ବିଦ୍ୟାଳୟ ସ୍ଥାପନ କରିବାରେ ସେ ପ୍ରଥମ ନାରୀ। ପରେ ପରେ ଏକାଧିକ ସାମାଜିକ ସେବା ସଂଗଠନ ଯଥା ସେବା ମଣ୍ଡଳ, ସର୍ବଭାରତୀୟ ଚରଖା ସଂଘ, ସର୍ବଭାରତୀୟ ନାରୀ ସଂଘ, ଆଦିବାସୀ କଲ୍ୟାଣ ଅର୍ଥେ 1946ରେ ଗଠିତ ନବଜୀବନ ମଣ୍ଡଳ, 1947 ମସିହାର ଉତ୍କଳ ଖଦି ମଣ୍ଡଳ, ଏପରିକି ରେଡ୍କ୍ରସ ସୋସାଇଟିର ଉପସଭାପତି ରୂପେ ବି କାର୍ଯ୍ୟ ତୁଲାଇ ସେ ସଶକ୍ତ ମହିଳାଙ୍କ ପାଇଁ ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ଆଜି ବି। 1962 ମସିହାରେ ଭାରତ ଚୀନ ଯୁଦ୍ଧରେ ଆହତ ଅଗଣିତ ଭାରତୀୟ ସୈନ୍ୟମାନଙ୍କର ଆରୋଗ୍ୟ ଓ ସେବା ନିମନ୍ତେ ଆସାମର ତେଜପୁରଠାରେ ସ୍ଥାପିତ ହୋଇଥିବା ସେନା ଛାଉଣିରେ ପ୍ରଚଣ୍ଡ ଥଣ୍ଡା ଓ ଶୀତକୁ ବେଖାତିର କରି ତାଙ୍କର ସେବାଦାନ ସମଗ୍ର ଭାରତର ସେନାବାହିନୀଙ୍କ ନିକଟରେ ତାଙ୍କୁ ଶ୍ରଦ୍ଧାଭାଜନ କରିପାରିଥିଲା। ଆସାମର କାଛେଡ଼ାଠାରେ ହିନ୍ଦୁ ମୁସଲମାନ ବୈଷମ୍ୟଗତ ଗଣ୍ଡଗୋଳର ସମାଧାନ, ମିଜୋରାମଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ତାଙ୍କୁ ଯଥାର୍ଥରେ ଜଣେ ବେସାମରିକ ମହିଳା ସିପାହୀର ମାନ୍ୟତା ଆଣିଦେଇଥିଲା। ସେବାର ମୂର୍ତ୍ତିମନ୍ତ ପ୍ରତୀକ ରୂପେ 1968 ମସିହାରେ ବାଲେଶ୍ୱର, କୋରାପୁଟ, ଢେଙ୍କାନାଳ, ପୁରୀ, ଗଞ୍ଜାମ, କଟକ, ମୟୂରଭଞ୍ଜ, ଫୁଲବାଣୀ ଆଦି ଜିଲ୍ଲାରେ ଦେଖାଦେଇଥିବା ମରୁଡ଼ି ସମୟରେ ସରକାରଙ୍କୁ ଜଣାଇ ରିଲିଫ ଯୋଗାଣ ସାଙ୍ଗକୁ ଗାଁମାନଙ୍କରେ ପୋଖରୀ ଖୋଳାଇବା, ରାସ୍ତା କାମ କରାଇ ନିରନ୍ନ ପୁରୁଷମାନଙ୍କୁ ମଜୁରୀ ଯୋଗାଇଦେବା ଏକ ଅଭିନବ ଅର୍ଥନୈତିକ ପଦକ୍ଷେପ ହୋଇଥିଲା ତାଙ୍କର। 1971ରେ ଭାରତ ପାକିସ୍ତାନ ଯୁଦ୍ଧ ବେଳରେ ପୂର୍ବ ପାକିସ୍ତାନରୁ ପଳାଇ ଆସିଥିବା ଶରଣାର୍ଥୀ ହଇଜା ହେତୁ ପ୍ରାଣ ହରାଇବା ପରିସ୍ଥିତିରେ ରମାଦେବୀଙ୍କର ସାଦର ଯତ୍ନ ବିଶ୍ୱକୁ ଚକିତ କରିଥିଲା। ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଭେଦର ଉଦ୍ଦେଶ୍ୟରେ ସନ୍ତାନ ସୁରକ୍ଷାକୁ ବ୍ରତ କରି ମା ସତରେ ଜଣେ ସ୍ନେହମୟୀ ଜନନୀ ହୋଇପଡ଼ିଥିଲେ। ଏହାଛଡ଼ା ଦେଶର କୁଷ୍ଠରୋଗୀ ସେବା, ହରିଜନ ସେବା ପାଇଁ ନା ତାଙ୍କର ଏକ ସ୍ୱର୍ଣ୍ଣିମ ସ୍ୱାକ୍ଷର ନିଶ୍ଚୟ। 1975ର ଜରୁରୀକାଳୀନ ପରିସ୍ଥିତିକୁ ଖୋଲାଖୋଲି ତୀବ୍ର ନିନ୍ଦା କରିବାର ବି ସେ ପ୍ରଥମ ସ୍ପଷ୍ଟବାଦିନୀ ମହିଳା। 1969ରେ ଗାନ୍ଧିଜୀଙ୍କ ଜନ୍ମ ଶତବାର୍ଷିକୀ ଓ 1977ରେ ଆଚାର୍ଯ୍ୟ ହରିହରଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା ଦିଗରେ ଓଡ଼ିଶାରେ ତାଙ୍କର ଅନନ୍ୟ ଉତ୍ସାହ ହିଁ ଏକ ଐତିହାସିକ କୃତି। କଟକର ଆଚାର୍ଯ୍ୟ ହରିହର କ୍ୟାନସର ଚିକିତ୍ସା ଅନୁଷ୍ଠାନ ତ ତାଙ୍କରି ପ୍ରୟାସର ପରିଣତି। ଅନେକ ବିଳମ୍ବରେ ହେଲେ ମଧ୍ୟ ତାଙ୍କର ଐତିହାସିକ କୃତି ସମୂହ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧିରେ ଭୂଷିତ କରିଥିଲେ ଏବଂ 1981ରେ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ଯମୁନାଲାଲ ବଜାଜ ଫାଉଣ୍ଡେସନ ତରଫରୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ତହିଁରୁ ମିଳିଥିବା 1,00,000 ଟଙ୍କାର ପୁରସ୍କାର ରାଶିକୁ ବି ସେ ସେହି ଦଳିତ ଅବହେଳିତ ଜନତାଙ୍କ ସେବା ପାଇଁ ବାଣ୍ଟି ଦେଇଥିଲେ। ପାର୍ଥିବ ଜାଗତିକ

ଜାଗତିକ ପୁରସ୍କାର ବହୁ ଉର୍ଦ୍ଧ୍ୱରେ ଥିବା ମା ରମାଦେବୀଙ୍କ ନାମକୁ ଚିରଭାସ୍ୱର ବିସ୍ମରଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବ କ୍ରମେ 1964 ମସିହାରେ ରମାଦେବୀ ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠିତ ହେଲା, ଯାହା ଏବେ ସମ୍ପ୍ରତି ରମାଦେବୀ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇ ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ ଭିନ୍ନ ପଦକ୍ଷେପର ସୂଚନା ଅଟେ। ଅନନ୍ୟ ଅସାଧାରଣ ପ୍ରତିଭାର ଅଧିକାରିଣୀ ରମାଦେବୀଙ୍କ ବହୁମୁଖୀ ପ୍ରତିଭାର ଆକଳନ କରିବା ସତରେ ଦର୍ପଣରେ ସାରା ଆକାଶଟାକୁ ପ୍ରତିବିମ୍ବିତ କରିବା ପ୍ରାୟ ଏକ ଦୁରନ୍ତ ପ୍ରୟାସ ମାତ୍ର। ତଥାପି ଏହି ମହିୟସୀ ମାଙ୍କର କୀର୍ତ୍ତିରାଜିର ପୁନରୁଦ୍ଧାର ପୁନର୍ବ୍ୟାଖ୍ୟାନ ଆଜି ଅଗଣିତ ସେ ରାଜନୀତି, ସମାଜସେବା ଓ ସଂସ୍କାର କ୍ଷେତ୍ରକୁ ଓହ୍ଲାଇ ଆସିଥିବା ମହିଳାମାନଙ୍କ ପାଇଁ ତାଙ୍କ ଅଗ୍ନିବର୍ଷୀ ବ୍ୟକ୍ତିତ୍ୱ ଏକ ଦିଗ୍ଦର୍ଶକ ହୋଇପାରନ୍ତା ନିଶ୍ଚୟ। ତଥା ଯୋଗଜନ୍ମା ମହିୟସୀ ମାଙ୍କ ସ୍ମୃତି ପାଇଁ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା।

0: ଏଥର ପୁଣି ଜଣେ ଗୃହିଣୀଙ୍କୁ ଭେଟିବା। କ'ଣ ନାଁଟା ଆପଣଙ୍କର?
1: ସୁଷମା ଆଚାର୍ଯ୍ୟ।
0: ଘରଟା କେଉଁଠି?
2: ଶାଶୁଘର ପଟିସାରି ବଡ଼ସାହି ବ୍ଲକ।
0: ବାପାଙ୍କ ଘରଟା?
2: ବୈଦପୁର ବଡ଼ସାହି ବ୍ଲକ।
0: ବାହାଘର କେତେ ବର୍ଷ ହେଲାଣି?
2: ବାହାଘର ହେଇଗଲାଣି 14 ବର୍ଷ ହେଇଗଲାଣି।
0: ଘରେ ସବୁ ଆଉ କିଏ କିଏ ଅଛନ୍ତି?
2: ଝିଅ ଗୋଟେ, ପୁଅ ଗୋଟେ, ଶାଶୁ।
0: ସମ୍ପୂର୍ଣ୍ଣ ରୂପେ ଗୃହିଣୀ ନା ବାହାରେ କିଛି କାମ?
2: ନା, ଗୃହିଣୀ।
0: ପିଲାମାନେ କେତେ ବଡ଼ ହେଲେଣି?
2: ଝିଅ କ୍ଲାସ୍ 9ରେ ପଢୁଛି, ପୁଅ କ୍ଲାସ୍ 2।
0: ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ତ ଅନେକ ଥିବ, ତଥାପି
2: ବାସି କାମ ସାରିଲା ପରେ ଛୁଆମାନଙ୍କୁ ଉଠେଇକି ସେମାନଙ୍କୁ ଟ୍ୟୁସନ୍ ପଠେଇବା, ତାପରେ ସେମାନେ ପୁଣି ଆସିଲେ ତାଙ୍କର ସ୍କୁଲ ପାଇଁ ସେମାନଙ୍କୁ ରେଡି କରିବା, ରୋଷେଇ କାମ ସାରିବା, ରୋଷେଇ କାମ ସରିଲା ପରେ ପୁଣି ଛୁଆମାନେ ସ୍କୁଲରୁ ଆସିଲା ପରେ ତାଙ୍କୁ ଖାଇବା ଦେବା, ତାପରେ ସେମାନଙ୍କ କଥା ଟିକେ ପାଠ ପଢ଼ାଇବା ପାଇଁ ଟାଇମ୍ ଦେବା ଦରକାର।
0: ପିଲାମାନଙ୍କୁ ଆପଣ ନିଜେ ପଢ଼ା?
2: ନିଜେ ପଢ଼ାଏ। ଝିଅ ଏବେ ପଢୁଛି, ଟ୍ୟୁସନ୍ ପଢୁଛି, ପୁଅକୁ ନିଜେ ପଢ଼ାଏ। ସନ୍ଧ୍ୟା ଟାଇମ୍ଟା ମୁଁ ଦେଖିପାରେ।
0: ଆପଣଙ୍କ ସ୍ୱାମୀ କ'ଣ କରନ୍ତି?
2: ସିଏ ବସ୍ରେ କଣ୍ଡକ୍ଟର ଅଛନ୍ତି।
0: ସବୁଦିନେ ଘରେ ରୁହନ୍ତି?
2: ନା, ସିଏ ଘରେ ରୁହନ୍ତିନି, ମାସରେ 10-12 ଦିନ ଘରେ ରୁହନ୍ତି, ଡ୍ୟୁଟିରେ ଥାନ୍ତି।
0: ଆପଣଙ୍କୁ କୌଣସି କାମରେ ସେ ସହଯୋଗ କରିଦିଅନ୍ତି?
2: ହଁ, ଘର କାମରେ କିଛି କାମ ସାହାଯ୍ୟ କରନ୍ତି, ଘରେ ଯେଉଁ ସ୍ୱାମୀ ଥାନ୍ତି ସେ ସାହାଯ୍ୟ କରନ୍ତି କିଛି କାମ।
0: ଆପଣଙ୍କୁ କହିବା ପାଇଁ ପଡ଼େ ନା ନିଜ ଆଡୁ ଆପଣଙ୍କୁ ସାହାଯ୍ୟ ଦିଅନ୍ତି?
2: ନା, କହିବା ପାଇଁ ପଡ଼େ। ସେଇ ମାର୍କେଟିଂ ଟିକେ ନେଇଯାଆନ୍ତି କି କୌଣସି ଜିନିଷ ଆଣିଲା ବେଳେ ସାଙ୍ଗ ହେଇ ଯାଉ ଆମେ ଆଣିବା ପାଇଁ।
0: ଆପଣ ଯେତେବେଳେ ବୋହୁ ହେଇକି ଯାଇଥିବେ ଆପଣଙ୍କ ଶାଶୁଘରକୁ, ସେତେବେଳେ କେମିତିକା ପରିବେଶ ଥିଲା, କେତେ ଲୋକ ଥିବେ ଆପଣ?
2: ହଁ, ଆମର ବଡ଼ ଫ୍ୟାମିଲି ବହୁତ। ସେ ଶାଶୁ ଶ୍ୱଶୁର ବି ଥିଲେ ସେ ସମୟରେ, 150ର ଯା ଆଉ ଦେବର ପୁତ୍ରା ଝିଆରୀ ସମସ୍ତେ ରହୁଥିଲେ ସାଙ୍ଗରେ। ତାପରେ ଆମେ ଆସିଲୁ, ବାରିପଦାରେ ରହିଲୁ, ଆଉ ଜଣେ ଯାହା ବି ଥିଲେ ସିଏ ବି ବାରିପଦାରେ ଆସିକି ରହିଲେ, ତାପରେ ଶ୍ୱଶୁର ଚାଲିଗଲେ, ଶାଶୁ ବି ଏବେ ରହୁଛନ୍ତି ପାଖରେ।
0: ଆପଣ ବଡ଼ ବୋହୁ?
2: ନା, ମୁଁ 4 ନମ୍ବର।
0: କେତେ ଭାଇ?
2: 5 ଭାଇ।
0: ଯୌଥ ପରିବାରରେ ଆପଣ ଲାଗୁଥିଲା?
2: ଯୌଥ ପରିବାରରେ ସମସ୍ତଙ୍କ ମନ ନେଇ ଚଳିବା ପାଇଁ ପଡ଼ୁଥିଲା। ମୋତେ ବହୁତ ଭଲ ଲାଗେ ଯୌଥ ପରିବାରରେ ଚଳିବା ପାଇଁ, କେବଳ ପିଲାମାନଙ୍କ ପଢ଼ାପଢ଼ି ପାଇଁ ବାହାରେ ଆସିକି ରହିଲୁ ଆଉ, ଗାଁରେ ଏତେ ସୁବିଧା ନାହିଁ ନା।
0: ଯୌଥ ପରିବାରରେ ଆପଣ କେତେ ଦିନ ରହିଥିଲେ ବାହାଘର ପରେ?
2: ଯୌଥ ପରିବାରରେ 3 ବର୍ଷ ରହିଛୁ।
0: ତେବେ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଆପଣମାନେ ସମସ୍ତେ ଏକାଠି ହେଉଥିବେ?
2: ହଁ।
0: ସେତେବେଳେ କେମିତି ଲାଗେ?
2: ବହୁତ ଭଲ ଲାଗେ।
0: ଆର୍ଥିକ ଦୃଷ୍ଟିରୁ କେମିତି ଘର ଚଳାନ୍ତି?
2: ମୁଁ ସବୁ ଜିନିଷଗୁଡ଼ା ମ୍ୟାନେଜ୍ କରେ, ଘର ପାଇଁ ମାର୍କେଟିଂ କରିବା କି ପିଲାମାନଙ୍କର ଦେହପା ହେଲା ମୁଁ ଡକ୍ଟର ପାଖକୁ ନେବା, ମେଡିସିନ୍ ଆଣିବା, ସବୁ କାମ ନିଜେ କରେ। ପୁଅର ମେଡିସିନ୍ ଖର୍ଚ୍ଚଟା ମାସକୁ, କି ପିଲାମାନଙ୍କର ଟ୍ୟୁସନ୍ ସ୍କୁଲ ଫି ଏ ସବୁ ମାସକୁ ଦିଆଯାଏ, ଗ୍ରୋସରୀଟା ଆସେ ମାସକୁ ସେଇଟା ଆସେ, ଆଉ ପରିବାପତ୍ର ସେଗା 8 ଦିନକୁ 15 ଦିନକୁ ଥରେ ଆସେ, ଯେତେବେଳେ ନଥାନ୍ତି ବାବୁ ଘରେ ନିଜେ ସବୁ ଆଣେ।
0: ତାପରେ ଯେତିକି ଜିନିଷ ଆପଣ ଆଣିଥାନ୍ତି ତାକୁ କେମିତି ଜଗି ରଖିକି ଚଳିବା, ଏସବୁ ବି ତ ଗୋଟେ ବଡ଼ କଥା।
2: ସେଥିପାଇଁ ତ ସବୁବେଳେ ଚେଷ୍ଟା କରାଯାଏ ଯେ ଅଧିକ ଟିକେ କେମିତି ସଞ୍ଚୟ ହେବ ବୋଲି, ସେଇ ଅନୁସାରେ ନିଜେ ସବୁ ଜିନିଷ ଦେଖିଛନ୍ତି।
0: କ'ଣ କଲେ ଆପଣ ଭାବୁଛନ୍ତି ଯେ କିଛି ସଞ୍ଚୟ କରିହେବ? ଜଣେ ଗୃହିଣୀଙ୍କର କ'ଣ ଏଥିପାଇଁ ଦାୟିତ୍ୱ ରହିଛି?
2: ପନିପରିବା କି ସଉଦାପତ୍ରକୁ ନିଜେ ଟିକେ କଣ୍ଟ୍ରୋଲ କରି, କି ଛୁଆମାନଙ୍କ ପଢ଼ାପଢ଼ି ଖର୍ଚ୍ଚଟା ନିଜେ ଯଦି ମୁଁ ପିଲାମାନଙ୍କୁ ଟିକେ ନିଜେ ଦେଖିଦିଅନ୍ତି ତାହେଲେ ଟ୍ୟୁସନ୍ ପତ୍ର ଦେବା ପାଇଁ ପଡ଼ନ୍ତାନି।
0: ଶାଶୁ କିଛି ସହଯୋଗ କରିପାରନ୍ତି?
2: ଶାଶୁ ବୟସ୍କ ହେଲେଣି, ସିଏ ପାରନ୍ତିନି କିଛି। ଏମିତି
0: ତାଙ୍କର କ'ଣ ଯତ୍ନ ନେବା ପାଇଁ ପଡ଼େ?
2: ଔଷଧ ଠିକ୍ ଟାଇମ୍ରେ ଦେବା ପାଇଁ ପଡ଼େ, ଖାଇବା ପାଇଁ ଠିକ୍ ଟାଇମ୍ରେ ଟାଇମ୍ ଅନୁସାରେ ତାଙ୍କୁ ଦେବା ଦରକାର।
0: ନିଜେ ସବୁ ନିତ୍ୟକର୍ମ କରନ୍ତି?
2: ହଁ, ନିଜେ ଗାଧୁଆ ପାଧୁଆ ବାଥରୁମ୍ ଯିବା ଏସବୁ ନିଜେ କରନ୍ତି।
0: ବୃଦ୍ଧ ଲୋକମାନଙ୍କର କ'ଣ ସବୁ ସ୍ୱତନ୍ତ୍ର ଯତ୍ନ ନିହାତି ଦରକାର? ଏଇ ଯେମିତି କହିଲେ ଠିକ୍ ସମୟରେ ଖାଇବା ପାଇଁ ଦେବା,
2: ତାଙ୍କର ଗୋଡ଼ ହାତ ମୋଡ଼ି ଦେବା ଦରକାର, ଯୋଉ ଖାଦ୍ୟ ସେ ଖାଉଛନ୍ତି ତାଙ୍କୁ ଠିକ୍ ଖାଦ୍ୟ ଦେବା ଦରକାର, ଯୋଉ ଖାଦ୍ୟ ଖାଇବା ପାଇଁ ସେ ଭଲ ପାଉଛନ୍ତି ତାଙ୍କୁ ସେ ଖାଦ୍ୟ ଦେବା ଦରକାର। ତାଙ୍କୁ ପଚାରେ ଆପଣଙ୍କୁ ଯୋଉଟା ଭଲ ଲାଗୁଛି କୁହନ୍ତୁ, ମୁଁ ସେଇଟା କରିବି। ତି କୁହନ୍ତି ବି ତୁମେ ମାନେ ଯୋଉଟା ଖାଇବ ସେଇଟା କରିଦିଅ, ତାଙ୍କୁ ସେଇଟା ଭଲ ଲାଗେନି, ତେଣୁ ତାଙ୍କୁ ପଚାରେ ତୁମେ ଯୋଉଟା ଖାଇବ କୁହ, ମୁଁ ସେଇଟା ଜିନିଷ କରିଦେବି।
0: ଯାହା ହଉ, ଆଜି ଆପଣ ଆମ ଅନୁଷ୍ଠାନକୁ ଆସିଲେ ଆଉ ଆପଣଙ୍କ ସମ୍ପର୍କରେ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତା ଭଉଣୀମାନଙ୍କ ତରଫରୁ ଅଶେଷ ଧନ୍ୟବାଦ। ଏ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା

ସେଛଇଲା ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି, ଆକାଶବାଣୀ ବାରିପଦା। ଷ୍ଟୁଡ଼ିଓ ଖଣ୍ଡିରେ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛିକ୍ଷଣ ମଧ୍ୟରେ

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32 ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଶେଷ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ କାଳରେ 12 ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ। ନୂଆଦିଲ୍ଲୀଠାରେ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତି ଓ ଆଧୁନିକୀକରଣ ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଅଙ୍ଗଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଙ୍ଗଦାନ ଦିବସ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ସଂସଦର ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବା ସହ 12 ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହୋଇଛି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଧେୟକ, ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ, ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଧେୟକ ଆଦି ଅନ୍ତର୍ଭୁକ୍ତ। ଗତମାସ 20 ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ 25 ଦିନ ଧରି ଅନୁଷ୍ଠିତ ହୋଇଥିଲା। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ବିରୋଧୀ ସଦସ୍ୟମାନଙ୍କ ହଟ୍ଟଗୋଳ ଏବଂ ବିରୋଧ ଯୋଗୁଁ ବିଧେୟକଗୁଡ଼ିକ ଉପରେ ସନ୍ତୋଷଜନକ ଓ ଗୁଣବତ୍ତାପୂର୍ଣ୍ଣ ଆଲୋଚନା ସମ୍ଭବ ହୋଇପାରିନଥିଲା। ସରକାର ଆଲୋଚନା ପାଇଁ ଏବଂ ବିରୋଧୀ ସଦସ୍ୟଙ୍କ ଉତ୍ତର ଦେବାକୁ ପ୍ରସ୍ତୁତ ଥିଲେ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
1: पार्लियामेंट्री डेमोक्रेसी में अपोजिशन डिस्कशन के लिए डिमांड करते हैं और सरकार उसका जवाब देते हैं। ये तरीका होता है, क्योंकि लोगों ने हमको चुना देश सेवा के लिए। तो पहली बार ये दृश्य देखने को मिला कि सरकार खुद कह रहे हैं कि हम डिस्कशन चाहते हैं और अपोजिशन बहाना बना करके डिस्कशन से भाग रहे हैं। तो

0: लोकतंत्र के लिए, विशेष करके संसदीय लोकतंत्र के लिए ठीक नहीं है।
1: ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ପାରିତ ହୋଇଛି। ପୂର୍ବାହ୍ନ 11:00ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଏହି ବିଲ୍କୁ ଗୃହରେ ଆଗତ କରିଥିଲେ। ପ୍ରଚଳିତ ଖଣି ଏବଂ ଖଣିଜ ବିକାଶ ନିୟନ୍ତ୍ରଣ ଆଇନ 1957ରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ଦେଶରେ ଖଣି କ୍ଷେତ୍ରକୁ ଅଧିକ ଦକ୍ଷ, ନିବେଶ ଅନୁକୂଳ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ବୃଦ୍ଧି ପାଉଥିବା ଚାହିଦା ପୂରଣ କ୍ଷେତ୍ରରେ ଏହି ବିଲ୍ ସହାୟକ ହେବ ବୋଲି ଆଶା କରାଯାଉଛି। ବିଲ୍ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଛନ୍ତି, ଖଣିଜ ସମ୍ପଦଗୁଡ଼ିକର ସଠିକ୍ ପରିଚାଳନା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି। ଖଣିଜ ପରିଚାଳନା କ୍ଷେତ୍ରରେ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ନିଲାମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଦେଶର ସମୃଦ୍ଧ ଲୋକସଂସ୍କୃତିର ସଂରକ୍ଷଣରେ କଳାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି 2024 ଏବଂ 2025 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, ପୁରସ୍କାରପ୍ରାପ୍ତ କଳାକାର ଆଧୁନିକ ଭାରତର ପ୍ରତିଭା ଏବଂ କଳାକ୍ଷେତ୍ରର ସମର୍ପଣ ଭାବକୁ ପ୍ରତିଫଳନ କରୁଛନ୍ତି। ସଙ୍ଗୀତ ଏବଂ ନୃତ୍ୟ ପ୍ରତ୍ୟେକର ବିଭିନ୍ନ ଶୈଳୀ ରହିଛି ଏବଂ ଲୋକନାଟ୍ୟଶାଳାର ମଧ୍ୟ ଅଗଣିତ ରୂପ ଦେଶର ସାଂସ୍କୃତି ବୈଭବକୁ ଉନ୍ନତ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି।
2: ଭାରତ ଏକ ସଂସ୍କୃତି ସମ୍ପନ୍ନ ଦେଶ ହେଇ ତୁଳନା ପୁରା ବିଶ୍ୱ ସେ ହମ ନହିଁ କର ସକ ଏ ଯୋଡ଼ୋ ସେ ଜୁଡ଼ି ହୁଇ ହେ। ଭାରତ ଜୈସେ ଭାଷା ଜୈସେ ପେହନା ଖାନ ପାନ ଜୈସେ ଅଲଗ ଅଲଗ ହେ ଏସେ ସଂସ୍କୃତି ନୃତ୍ୟ ସଙ୍ଗୀତ ହର ଚିଜ ଅଲଗ ହେ ଜୈସେ କି ପ୍ରକୃତି ସେ ହି ଏ ଯୋ ସଂସ୍କୃତି କୋ ଚୁନେ।
1: ସମାରୋହରେ 100ରୁ ଅଧିକ କଳାକାରଙ୍କୁ ଫେଲୋସିପ୍ ଏବଂ ପୁରସ୍କାର ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆୟୁର୍ବେଦ ଚିକିତ୍ସାଳୟର ଗୁଣାତ୍ମକ ଉନ୍ନତି ଓ ଆଧୁନିକୀକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍ତି। ଭୁବନେଶ୍ୱରଠାରେ ଆଜି 100 ଶଯ୍ୟା ବିଶିଷ୍ଟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତିକରଣ ଏବଂ ଫାର୍ମାସି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି, ଆୟୁର୍ବେଦ ଚିକିତ୍ସାଳୟ ରୋଗୀ କୈନ୍ଦ୍ରିକ, ସୁରକ୍ଷିତ, ଗୁଣାତ୍ମକ ଓ ବୈଜ୍ଞାନିକ ମାନଦଣ୍ଡ ଆଧାରିତ ଚିକିତ୍ସା ସେବାକୁ ଅଧିକ ସୁଲଭ ଓ ସୁଦୃଢ଼ କରିବ। ଆୟୁର୍ବେଦ ଭଳି ଭାରତୀୟ ପୁରାତନ ଚିକିତ୍ସା ପଦ୍ଧତିକୁ ସରକାର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଚିକିତ୍ସାଳୟଗୁଡ଼ିକର ସେବାମାନରେ ଉନ୍ନତି ହେଲେ ଜନସାଧାରଣଙ୍କ ମଧ୍ୟରେ ଆୟୁର୍ବେଦ ଚିକିତ୍ସା ପ୍ରତି ଅଧିକ ଆଗ୍ରହ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପୁରୀ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିହରପୁରରୁ ଚାରିଛକ ବଜାର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଛାତ୍ରଛାତ୍ରୀ, ଜନସାଧାରଣ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନିକଟରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଜିଲ୍ଲାପାଳ ପାୱାର ସଚିବ ପ୍ରକାଶଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ରାୟଗଡ଼ାଠାରେ ଆୟୋଜିତ ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ। ନୂଆପଡ଼ା ବୋର୍ଡେନ୍ ବ୍ଲକରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ଲୋକମାନେ ଘରକୁ ଘର ବୁଲି ତ୍ରିରଙ୍ଗାର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ସଚେତନ କରାଇଛନ୍ତି। ବୌଦ୍ଧ ଜିଲ୍ଲାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ସାମୁହିକ ବନ୍ଦେ ମାତରମ୍ ଗାନ ଆୟୋଜିତ ହୋଇଥିଲା। ପୁରୀ, ଗଞ୍ଜାମ, ମାଲକାନଗିରି, କନ୍ଧମାଳ, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଅଙ୍ଗଦାନର ମହତ୍ତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଅଙ୍ଗଦାନର ଆବଶ୍ୟକତା ସମ୍ପର୍କରେ ସମସ୍ତେ ଅବଗତ ହେବା ଜରୁରୀ। ଜଣେ ବ୍ୟକ୍ତି ନିଜର ହୃତ୍ପିଣ୍ଡ, ଆଖି, ବୃକ, ଅଗ୍ନାଶୟ, ଫୁସ୍ଫୁସ୍ ଆଦି ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହି ଅବସରରେ ଆଜି ଅପରାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅଙ୍ଗଦାନ ଭଳି ମହତ୍ କାର୍ଯ୍ୟକୁ ପ୍ରୋତ୍ସାହନ ସ୍ୱରୂପ ସୁରତ ସମ୍ମାନ ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅଙ୍ଗଦାନ କେବଳ ଏକ ଚିକିତ୍ସା ପ୍ରକ୍ରିୟା ନୁହେଁ, ଏହା ମାନବିକତାର ସର୍ବୋଚ୍ଚ ଉଦାହରଣ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜଣେ ମୃତ ଅଙ୍ଗଦାତା 2 କିଡ୍ନୀ, 2 ଫୁସ୍ଫୁସ୍, ଯକୃତ, ଅନ୍ତନଳୀ, ଅଗ୍ନାଶୟ ଦାନ କରିପାରିବେ, ଯାହା 8ଟି ଜୀବନ ବଞ୍ଚାଇ ପାରିବେ। ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଅଙ୍ଗଦାନ କରି ଅନ୍ୟ ଏକ ଜୀବନକୁ ପୁନର୍ଜୀବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରି ଜୀବନ ବଞ୍ଚାଇବାର ଏହି ମହତ୍ କାର୍ଯ୍ୟରେ ଭାଗିଦାର ହେବା ପାଇଁ କହିଛନ୍ତି। ଶ୍ରାବଣ ମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି

ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଏହି ଗୁପ୍ତନୀତି ପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ମହାନ ବୀରାଙ୍ଗନା ଲୋକମାତା ଅହଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ନିଜର କୁଶଳ ଶାସନ, ପ୍ରଜା ପ୍ରଚ୍ଛଳତା, ନାରୀଶକ୍ତିର ଜୀବନ୍ତ ଉଦାହରଣ ଏବଂ ସମଗ୍ର ଭାରତବର୍ଷରେ ବହୁ ପୁରାତନ ମନ୍ଦିର ଓ ଘାଟଗୁଡ଼ିକର ପୁନରୁଦ୍ଧାର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ଚିରସ୍କରଣୀୟ। ସନାତନ ସଂସ୍କୃତିର ସୁରକ୍ଷା, ସମାଜ ପ୍ରତି ତାଙ୍କର ସମର୍ପିତ ଜୀବନ ସମସ୍ତଙ୍କ ପାଇଁ ଚିର ପ୍ରେରଣାର ଉତ୍ସ। ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରକ୍ତଦାନ ମହତ୍ କାର୍ଯ୍ୟ ହୋଇଥିବାରୁ ଲୋକଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରିବାକୁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରକ୍ତଦାନ

0: କରିବାକୁ ଶ୍ରୀ ଗଣ୍ଡ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରକ୍ତଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଥାନା ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଇବର ଠକେଇ, ଡିଜିଟାଲ ଆରେଷ୍ଟ, ନୂତନ ଅପରାଧ ଆଇନ ସମ୍ପର୍କରେ ପୁଲିସ ଅଧିକାରୀମାନେ ସଚେତନ କରାଇଥିଲେ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଭୋଗ୍ରାଇରେ ସର୍ବାଧିକ 236 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 614.71 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ 64,102 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଦୁଇଟି ଗେଟ୍ ଦେଇ 30,494 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପ ବର୍ଷା କାରଣରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସରକାରୀ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଚଳିତ ଲଘୁଚାପ ପ୍ରଭାବରେ ଶାଳନ୍ଦୀ ନଦୀରେ ବନ୍ୟା ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି,
1: କାଲି ଆମେ ଡିସାଇଡ୍ କରିଛୁ ଯେହେତୁ ପାଣି ଏବେ 614 ପଏଣ୍ଟ କେତେ ଲେବୁଲ ଖସି ଆସିଛି, ଦୁଇଟା ଦିଗକୁ ଧ୍ୟାନ ଦେଲୁ। ପ୍ରଥମ କଥା ହେଲା ଆମେ ଏକ ବନ୍ୟା ନିୟନ୍ତ୍ରଣ ଗୋଟେ ଥର କରିସାରିଛେ ହୀରାକୁଦ ବନ୍ଧ ଯୋଗୁଁ, ଆଉ ଗୋଟେ ବନ୍ୟାକୁ ଯେମିତି ନିୟନ୍ତ୍ରଣ କରିପାରିବା ମେନଲି ଉତ୍ତର ଓଡ଼ିଶାରେ ହିଁ ରହିବ ତାର ପ୍ରଭାବ, ଆଉ ମିଡିଲ ମହାନଦୀରେ ଯାହା ପ୍ରଭାବ ରହିବ ସେଇଟା ବିଶେଷ କିଛି ବନ୍ୟା କିମ୍ବା ଇଏ କରିବାର ଆଶଙ୍କା ନାହିଁ। କାଲି ସକାଳ ପରେ ବର୍ଷାର ପରିମାଣ କମିଯିବ ବୋଲି ଯାହା କରାଯାଉଛି IMD ଫୋରକାଷ୍ଟ।
0: ମୁଖ୍ୟ ସମ୍ବାଦ ପୁଣି ଥରେ, ଶେଷ ହେଲା ସଂସଦର ମୌସୁମୀ ଅଧିବେଶନ, 12 ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ। ନୂଆଦିଲ୍ଲୀଠାରେ 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଆୟୁର୍ବେଦିକ ଚିକିତ୍ସାଳୟର ଉନ୍ନତି ଓ ଆଧୁନିକୀକରଣ ପାଇଁ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଅଙ୍ଗଦାନର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଙ୍ଗଦାନ ଦିବସ, ଏବଂ ବଙ୍ଗୋପସାଗରରେ ସୃଷ୍ଟ ଅବପାତର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଆଶା ଭୋସଲେଙ୍କ କଣ୍ଠରେ ଶୁଣନ୍ତୁ ବିଜୁବାବୁ କଥାଚିତ୍ରର ଏ ସୁନ୍ଦର ଗୀତଟି।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଆଜି ସନ୍ଧ୍ୟାରେ ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ମହମ୍ମଦ ଅଜିଜ, କଣ୍ଠରେ ତାଙ୍କର ଡାକ୍ତର ଗିରିଧାରୀ ନାୟକଙ୍କ ରଚନା।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ବବୁଲ ସୁପ୍ରିୟ, ଶିଳ୍ପୀ ଗାଇଛନ୍ତି ମହମ୍ମଦ ନିଜାମଙ୍କ ରଚନାରୁ।

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ପ୍ରଗତିଶୀଳ ଚାଷୀ ଭଉଣୀଙ୍କ ସହିତ, ଯିଏକି ବିଭିନ୍ନ ପ୍ରକାର ଚାଷ ଜୈବିକ ପଦ୍ଧତିରେ କରୁଛନ୍ତି। ଭିନ୍ନ ଭିନ୍ନ ରକମର ଜୈବିକ ଖତ ନିଜେ ପ୍ରସ୍ତୁତ କରିବା, ମାଟିକୁ କିପରି ସୁସ୍ଥ ରଖିବା, ଏ ଦିଗରେ ଅନ୍ୟ ଚାଷୀ ଭାଇ ଭଉଣୀଙ୍କୁ ତାଲିମ ଦେଉଛନ୍ତି। ତା ସହିତ କିପରି ଅନ୍ୟାନ୍ୟ ବିଲୁପ୍ତ ଦେଶୀ ବିହନ ଗୁଡିକର ସଂଗ୍ରହ ଓ ପ୍ରଚାର ପ୍ରସାର ବଢିବ, ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟଟି ନେଇଯିବା। ଭଉଣୀ ନମସ୍କାର,
1: ନମସ୍କାର।
0: ପରିଚୟ ଟିକେ ଦିଅନ୍ତୁ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ।
1: ମୋର ନାଁ ହେଲାନି ରୁକ୍ମଣୀ କିଲୋ, ଗାଁ ହେଲାନି ଜଲାଗୁଡା, ପଞ୍ଚାୟତ ହେଲାନି ଗୁଣ୍ଡାଲ, କୁନ୍ଦ୍ରାବଲ, କୋରାପୁଟ ଜିଲ୍ଲା।
0: ହେଲେ ଚଳାଚଳ କେମିତି ଭଉଣୀ?
1: ଆମର ଜମି ଟିକେ ଟିକେ ଅଛେ, ବେଶୀ ନାଇଁ, 2 ଏକର ଲେଖା ଜମି କଣ ଲେଖା ଅଛେ। ଖାଲ ଜମି ଅଛି, ଡେପ ଜମି ଅଛି, ଆରି ଡଙ୍ଗର ଜମି କଣ୍ଟେ ଲେଖା। ଖାଲ ଜମିରେ ବଡ଼ ଦାନା ରଖଲୁନି, ମାଛ କଣ୍ଟା, କଳା ଜିରା, ଆରି ରଖ ପାଇ,

0: ମୁରିଆଚୁଡ଼ି ବିହନ ପଞ୍ଚାଇବା ପାଇଁ ଖାଲ ଜମି ଲଗେ ବରଦାନ ରଖଲୁନି, ଗୋଟା ଜମି ଲଗେ ଖାଲି ସର ଦାନ ଆରି ଚିପଟି ଦାନ ରଖଲୁନି, ଡଙ୍ଗର ଜମି ଲଗେ ମାଣ୍ଡିଆ ରଖଲୁନି, ମାଣ୍ଡିଆ ବିରି କାନ୍ଦୁଲ ଏମିତି ମିକ୍ସ କରି ବୁଣିଲୁନି।
1: ଦେଶୀ ଧାନ ସବୁ ଆଗ ଠାନୁ ରଖିଥିବା ଟା କି କୋଉଠୁ ଆଣୁଛ?
0: ସାତରା ସାତରି ବୋଲା ବରା ବିହନ ପଞ୍ଚାଇ କରି ସଙ୍ଗାଇଲାଏ, ଏବେ ସରକାରୀ ଦାନ ମନ ଆଣିଲାଇନି ବୋଲି ମିଶା ବୁଡି ଯାଇଛି ବିହନ ବୋଲି ଇଡି ଖଣ୍ଡଲା କା ମିଶା ଖରି ପଞ୍ଚାଇ କରି ରଖଲୁ ଆର ସିଧାନ କା କଲୁନି। ଖାଇବା କେ ମିଶା ବଲ ଜମି କେ ମିଶା ବଲ ସରକାରୀ ଦାନ ଦେଲେ ସରି ସାର ପାର ମାରି କରି ଖଦେ ସରି ସେ ଜମି ଟା ମିଶା ତ ତାର ଜୀବନ ଟା ମିଶା ତ ମରି ଯାଇଛି କି ନାଇଁ, କେବେ ମିଶା ଚାଷବାସ ହେବ ନାଇଁ ବୋଲି ଆମେ ସେଟା ବଞ୍ଚାଇ କରି ରଖଲୁ ଆଛୁ।
1: ଯେତକି ଆମର ବିହନ ସବୁ ବୁଡି ଯାଉଛି ଦେଶୀ ଧାନ ଆଗର ଯାକ, ତାକୁ ବଞ୍ଚାଇକି ରଖବା ପାଇଁ କେମିତି କରୁଛ?
0: ବଞ୍ଚାଇ କରି ରଖବା ପାଇଁ ଗୋବର ଖତ ଦେଇ କରି ଏକା ଆଗେ ତ ବୁଣା ବୁଣି କରିଦେଲା, ଏବେ ଆମେ ଦାଢି ରଖଲୁନି କି ଅବକା ମିଶା ରଖି କରି ମିଶା ଗୋବର ଖତ ଦେଇ କରି ଏକା ତାକେ ରଖଲୁନି, ଦେଶୀ ଧାନ ବେଶୀ ଯତ୍ନ ନାଇଁ। ସରକାରୀ ଧାନ ଯଦି ଆଣିବୁ ବୋଇଲେ ନାଇଁ କିଛି ସାର ମାରବାର ଅଛେ, ଫିରିଙ୍ଗ କରବାର ଅଛେ, ରୋଗ ଫୋଗ ଦାରଲେ ସରି, ଯଦି ଦେଶୀ ଧାନ କେ ଯଦି ଭାଇଞ୍ଚାତ ଯଦି ଦାରଲା ବୋଇଲେ ଆଣ୍ଡି ଖତ ଆମେ ଗାଈ ମୁତ ସଙ୍ଗେ ତିଆର କରବୁ ବିମସ୍ତର ଏମିତି ତିଆର କରି ଆମେ ଫିରିଙ୍ଗ କରବୁ, ଯେମିତି ସରକାରୀ ଧାନ ମନ ଆଣିଲେ ସରି ବେଶୀ ବେମାର ହେଇଛି ବିଷ ବନ ବେଶୀ ପକାଇ ଭାଇ।
1: ହେଲେ ଦେଶୀ ଧାନରେ ବେମାର ନାହିଁ, ଯଦି ହେଲା ବୋଲେ ଯୋଉ ହାଣ୍ଡି ଖତ ତିଆରି କରୁଛ ତାକୁ କେମିତି ତିଆରି କରୁଛ?
0: ଆଣ୍ଡି ଖତ ବୋଇଲେ ଗାଈ ମୁତ ଗୋଟେ କେଜି ସେ ଅରଖ ପତର ଲିମ୍ ପତର କରଜି ପତର ଭିତା ଦିନସୁ କାରଲା ପତର ଏ ଦିନସୁ ମିଶାଇ କରି ମିକ୍ସ କରି ଗୋଟେ 8 ଦିନ କି 7 ଦିନ ମିଶା ସଙ୍ଗାଇବାକୁ ପଡବ। ଆଣ୍ଡି ଲଗରେ ଗଲେ ପନିପରିବା ଲଗେ ମିଶା ପିରିଙ୍ଗ କରିଛି, ଧାନ ଲଗେ ମିଶା ହେଇଛି ସେ ଅଗ୍ନି ଅସ୍ତର ବର୍ମା ଅସ୍ତର ବୋଇଲେ ତାକେ ମିଶା ଏମିତି ଗାଈ ମୁତ ଲଗେ ଏକା ଦୁଙ୍ଗିଆ ଆରି ମରିଚ ଏଇ ରାଗ ଦିନସୁ ଅଦା ଲସୁଣ ବୋଲେ ପରା ଏମିତି ଦୁଙ୍ଗିଆ ଏମିତି କରି ତାକେ ମିଶା ଉକଳାଇବାର ଉକଳାଇ କରି ସଙ୍ଗାଇ କରି ପଛେ ସେ ତ ଝିଙ୍ଗ ରହିଛି ତାର ପଛେ ପରିବା ଲଗେ ଯଦି ପୋକ ଲାଗବାଇ ବୋଲେ ସେଠି ଆମେ ପିରିଂ କଲୁନି ମ୍ୟାଡମ।
1: ପନିପରିବା ଚାଷରେ ବି ସେଟା ପକଉଛ? ହେଲେ ଏଇ ସବୁ ଯେତିକି ଆମର ଜୈବିକ ଖତ ତିଆରି କରିବାଟା କୋଉଠୁ ଶିଖିଲ ପ୍ରଥମେ?
0: ଆମେ ପ୍ରଥମ ଶିଖିଲୁ ସ୍ୱାମୀନାଥନ ସଂସ୍ଥା ଲଗେ ଏକା ମ୍ୟାଡମ, ନହେଲେ ଆଗେ ତ ସେଟା ଜାଣି ନ ରହିଲୁ। ଅବକା ଏତି କପ ଦେଇ କରି ଏକା ଆମେ ରଫାରୁଫି କରିଦେଲୁ କି ବୁଣା ବୁଣି କରିଦେଲୁ, ସ୍ୱାମୀନାଥନ ଲୋକ ଏକା ଆମକେ ଟ୍ରେନିଂ ଦେଲା ଦାଢି ରଖବାଟା ଆର କେମିତି ଫିରିଂ କରବାଟା, ଜମି ଲଗେ ମଚା ମଚି ହେଲେ କେମିତି କରବାଟା ଆମକେ ଶିଖାଇ ଦେଲା, ମଚା ହେଲେ ସରି ଏମିତି ସାଇକେଲ ଟାଇର ଗାଡି ଟାଇର ନେଇ କରି ପାଣି ପାକେ ଡାଙ୍ଗଟ ଗାଡି କରି ସେତି ନିଆଁ ଲଗାଇ କରି ସଞ୍ଜ ବେଲେ ଆଇଲେ ଯେତିକି ମଚା ତଳେ ଅଦରି କରି ସେମନ ରହିଯିବା ବୋଲି କରି ସେମିତି ଟା ମାନେ ଟ୍ରେନିଂ ଦେଲା। ଆମର ଗ୍ରୁପ ମା ମନ 10 ଜଣିଆ ଅଛୁ, 4ଟା ଗ୍ରୁପ ଅଛେ 40 ଲୋକ ସେମିତି ମା ମନ ସବୁ ଯାଇ ଟ୍ରେନିଂ ନେଲୁ, ଏବେ ଆଗେ ଆଣବା ପାଇଁ ଏବେ ଆରି ଶିଖାଇଲୁନି ଆରି ମାଟିକେ ମିଶା ଲାଭ ଆମର ଶରୀରକେ ମିଶା ଲାଭ ଖାଇବାକେ ମିଶା ଭିଟାମିନ ଆମେ ଅସମାଳା ଦିଶୁ ଯଦି ଖାଇବୁ ବୋଲେ ପିଲା ଛୁଆ ମାନକେ ମିଶା ସବୁକେ କ୍ଷତି ହେଇଛି କି ଆମର ଦିଅ ମିଶା କ୍ଷତି ହେଇଛି, ରୋଗ ବେମାର କେତେ ପ୍ରକାର ହେଲାନି। ଆଗର ଦାନ ଖାଇବା ଲୋକ ମାନେ ଏବେ ବୁଢା ବୁଢୀ ଆସ କେମିତି ଟରାଙ୍ଗ ହେଇକରି ଆସ, ଆଗର ଡାଲ ମୁଲ ଏବେ ଖାଉତ ନାଇଁ, ଏବର ଲୋକ ଅସମାରା ଦିନ ଶୁଖାଇଲାଇନି ସି ପାଇଁ ବୋଲି କରି ଆମର ଶରୀରକେ ମିଶା ବଲ ପିଲା ଛୁଆ କେ ବଲ ମାଟି ମା ମିଶା ରକ୍ଷା କରବାକେ ବଲ, ଯଦି ମାଟି ମା କେ ବିଷ ଦେଇ କରି ମରାଇବୁ ବୋଲେ ଆରି ପଛର ଖାଏ ଯଦି କେମିତି ନାତି ନୁତର ବେଲେ ସେ ଜମି କେ ତାସ ନହେଲେ କେମିତି କରି ବଞ୍ଚବାଇ ମ୍ୟାଡମ।
1: ହେଲେ ଯେତକି ତମେ ବିହନ ଯାକ ସଂଗ୍ରହ କରିଛ ପାରମ୍ପରିକ ବିହନ ଆଗର ଦେଶୀ ବିହନ ଯୋଉଟା କି ଧୀରେ ଧୀରେ ବୁଡି ଯାଉଛି ଧୀରେ ଧୀରେ ଲୁଚି ଯାଉଛି, ସେ ସବୁକୁ ସୁରକ୍ଷା କରବାର ଅଛି ବୋଲି ଚାଷୀ ଭାଇ ଭଉଣୀ ମାନଙ୍କୁ କଣ ଶିଖଉଛ?
0: ଆଗର ଦାନ ଆଗର ମାଣ୍ଡିଆ ଆମେ ବଞ୍ଚାଇ କରି ରଖଲେ ଆମର ଜମି କେ ମିଶା ସୁରକ୍ଷା ପାଇଛି କି ଆମର ଶରୀର କେ ମିଶା ଏଟା ତମେ ବୁଡା ନାଇଁ, ଏବର ଦାନ ଦିନ ସେମାନେ ଯଦି ଅସମାର ଏଟା ସରକାରୀ ବିହନ ସରକାରୀ ତା ସାଣି କରି କଲେ ସରି ଆମେ କ୍ଷତି ହେବାର ରହିଛି, ଆମେ ବେଶୀ ନହେଲେ ମିଶା ଉଣା ହେଲେ ମିଶା ଆମର ଦେଶୀ ଦାନ ଉଣା ବୋଲି କରି ନ କଲାଇନି କି ନାଇଁ ସେ ପାଇଁ ଆଙ୍କେ ତାଙ୍କେ ବୁଝାଇବାକୁ ପଡ଼ିଲାନି, ଏବେ ଧୀରେ ଧୀରେ ସବୁ ଲୋକ ଆଗକେ ଆଇଲାଇନି ସବୁ ଲୋକ ପାଖରେ ଯାଇଲା,
1: ସବୁ ପାଖରେ ତ ସବୁ ରକମର ଧାନ ନଥିବ, କେତେ ଚାଷୀ ପାଖରେ କୋଉ ରକମ ଟା ଥିବ ଆହୁରି କାହାର ପାଖରେ ଅଲଗା ଟା ଥିବ, କେମିତି ଦିଆ ନିଆ ହଉଛ?
0: ଅଦଳ ବଦଳ କଲୁନି ମ୍ୟାଡମ।
1: ଅଦଳ ବଦଳ କୋଉଠି କରୁଛ?
0: ଆମେ ଯେତିକି ଚାଷୀ ଯେ ଦେଶୀ ଦାନ ଦେଶୀ ମାଣ୍ଡିଆ ଯେ କରିଥିବା ବୋଲେ ଅଦଳ ବଦଳ କଲୁନି, ଏବେ ଆମର ନୂଆଗୁଡା ରହିଛି କି ପାଣ୍ଡ୍ରି ପାଣି ରହିଛି କୋଉ ପଞ୍ଚାୟତରେ ମିଶା ରହିଛି ବୋଲେ ନାଇଁ ଆମକୁ ତାନେ ଦେଶୀ ଦାନ ଆସେ ବୋଲେ ନାଇଁ କି ଅଲଗା ଦାନ ନେଇକରି ତାଙ୍କର ଅଦଳ ବଦଳ କରି ମାଗାଛ ଚାଲୁନି।
1: ହେଲେ ବୁଣା ବୁଣି କରବାଟା ଧାଡି ବୁଣା କି ଆମର ଏମିତି ରୂପି ଦେବାଟା?
0: ନାଇଁ ରୂପି ଦେବାଟା ଏକା ଦଡି ଲମାଇବାକୁ ପଡୁଛି ଦାଢି।
1: ହେଲେ ଧାଡି ରୁଆ କଲେ କି ଲାଭ ହବ?
0: ଗଛକେ ଗୋଟେ ଗଛ

0: ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ବି ପ୍ରତିଭା ପାତ୍ର। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ସଂସଦର ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, ଅଧିବେଶନ କାଳରେ 12 ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ। ସହରାଞ୍ଚଳ ଯାତାୟାତକୁ ଅଧିକ ସୁଦୃଢ଼ କରିବା ପାଇଁ ଆରମ୍ଭ ହେବ ବସ୍ ପ୍ରାଥମିକତା ଲେନ୍ ବ୍ୟବସ୍ଥା। ରାଜ୍ୟରେ ହର୍ ଘର୍ ତିରଙ୍ଗା ଅଭିଯାନରେ ମିଶନ ଶକ୍ତିର ମହିଳା ପ୍ରସ୍ତୁତ କଲେ 60 ଲକ୍ଷ ଜାତୀୟ ପତାକା। ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ରାଜ୍ୟର 24 ଜଣଙ୍କୁ ମିଳିଲା ସୁରଜ ପୁରସ୍କାର। ଏବଂ ଅବପାତ ପ୍ରଭାବରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ସଂସଦର ଉଭୟ ଗୃହକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବା ସହ 12 ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ ହୋଇଛି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଧେୟକ, ଟ୍ରିବ୍ୟୁନାଲ ସଂସ୍କାର ବିଧେୟକ, ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଧେୟକ ଆଦି ଅନ୍ତର୍ଭୁକ୍ତ। ଗତମାସ 20 ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ 25 ଦିନ ଧରି ଚାଲିଥିଲା। ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ଏହାପରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡି କହିଛନ୍ତି, ଏହି ବିଧେୟକ ମଞ୍ଜୁରୀ ଲାଭ କରିବା ଦ୍ୱାରା କୌଣସି ରାଜ୍ୟ କ୍ଷତିଗ୍ରସ୍ତ ହେବେ ନାହିଁ କିମ୍ବା ରାଜ୍ୟଗୁଡ଼ିକୁ ଦିଆଯାଉଥିବା ଅଂଶଧନ ପ୍ରଭାବିତ ହେବ ନାହିଁ। ଶ୍ରୀ ରେଡ୍ଡି କହିଛନ୍ତି, 2014-15 ଆର୍ଥିକ ବର୍ଷରେ ରାଜ୍ୟ ସରକାରଗୁଡ଼ିକୁ ଖଣିଜ ରାଜସ୍ୱ ବାବଦରେ 65%

ପ୍ରତିଶତ ଅଂଶଧନ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ ଏହା 85%କୁ ବୃଦ୍ଧି ପାଇଛି। ଏହି ବୃଦ୍ଧି ମାଧ୍ୟମରେ ସରକାର ରାଜ୍ୟଗୁଡ଼ିକ ସହିତ ଅଧିକ ରାଜସ୍ୱ ବଣ୍ଟନକୁ ସୁନିଶ୍ଚିତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡି କହିଛନ୍ତି। ସହରାଞ୍ଚଳ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଦକ୍ଷ ଓ ଯାତ୍ରୀ ଅନୁକୂଳ କରିବା ପାଇଁ ବସ୍ ପ୍ରାଥମିକତା ଲେନ୍ ବ୍ୟବସ୍ଥା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ଆଜି ଭୁବନେଶ୍ୱର ଖାରବେଳ ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ଅଧିକ ଯାତାୟାତ ହେଉଥିବା ଦୁଇଟି କରିଡରକୁ ପାଇଲଟ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବସ୍ ପ୍ରାଥମିକତା ଲେନ୍ ଦ୍ୱାରା ଟ୍ରାଫିକ୍ ଭିଡ଼ ହ୍ରାସ ପାଇବା ସହ ଜନପରିବହନ ସେବା ଅଧିକ ନିର୍ଭରଯୋଗ୍ୟ ହୋଇପାରିବ ବୋଲି ସେ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ନନ୍ଦନକାନନ ଓ ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ବସ୍ ପ୍ରାଥମିକତା ଲେନ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ବୈଠକରୁ ଜଣାପଡ଼ିଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ତାଲିକାଭୁକ୍ତ ହସ୍କିଟାଲଗୁଡ଼ିକୁ 24 ଘଣ୍ଟିଆ ହେଲ୍ପ ଡେସ୍କ ସ୍ଥାପନ ସହ ପିଏମ୍ ରାହତ ଯୋଜନାରେ ମାଗଣା ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଭରସା ସମିତିର ସିଇଓ ଡାକ୍ତର ବୃନ୍ଦା ଡି ଯୋଜନାର ସମୀକ୍ଷା କରିବା ଅବସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତାଲିକାଭୁକ୍ତ ହସ୍କିଟାଲଗୁଡ଼ିକୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଅନୁପାଳନ ନିଶ୍ଚିତ କରିବା ନିମନ୍ତେ ଆସନ୍ତା 31 ତାରିଖ ସୁଦ୍ଧା ହସ୍କିଟାଲଗୁଡ଼ିକୁ ପଦକ୍ଷେପ ନେବାକୁ କୁହାଯାଇଛି। ସମୀକ୍ଷା ବୈଠକରେ ପିଏମ୍ ରାହତ ଯୋଜନାରେ ଦୁର୍ଘଟଣାଗ୍ରସ୍ତଙ୍କୁ 24 ଘଣ୍ଟା ମଧ୍ୟରେ ମାଗଣା ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇବା ଏବଂ ଡିଜିଟାଲ ସେବା ପହଞ୍ଚାଇବା ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରସ୍ଥିତ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ରଠାରେ ଡିଜିଟାଲ ଭାରତ ନିଧି ଅଧୀନରେ ଚାଲିଥିବା ବିଭିନ୍ନ ଟେଲିକମ୍ ପ୍ରକଳ୍ପର ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି, ରାଜ୍ୟର ସୁଦୂର ଓ ଗ୍ରାମାଞ୍ଚଳରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାର ପ୍ରସାର, 4G, 5G ସଂଯୋଗୀକରଣ ଏବଂ ଟାୱାର ସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ନେଟୱାର୍କ ସଂଯୋଗୀକରଣ ଉନ୍ନତ କରିବା ପାଇଁ ଟେଲିକମ୍ କମ୍ପାନୀଗୁଡ଼ିକୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସର୍ପଦଂଶନଜନିତ ମୃତ୍ୟୁ ମୁକାବିଲା କରିବାରେ ସଫଳ ହୋଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ଚଳିତ ବନ୍ୟାରେ 92 ସର୍ପଦଂଶନ ଘଟଣା ଘଟିଥିଲେ ମଧ୍ୟ ତ୍ୱରିତ ପଦକ୍ଷେପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଣ୍ଟିଭେନମ୍ ମହଜୁଦ ରଖାଯିବା ସହିତ ଡାକ୍ତରମାନଙ୍କୁ ନିୟୋଜନ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ପ୍ରାକୃତିକ ସମ୍ପଦ ମହଜୁଦ ଥିବାରୁ ଅଧିକ ସଂଖ୍ୟାରେ ବଜ୍ରପାତ ହୋଇଥାଏ। ତେବେ ବଜ୍ରପାତ ଜନିତ କ୍ଷୟକ୍ଷତି ରୋକିବାକୁ ରାଜ୍ୟ ସରକାର ତାଳଗଛ ଲଗାଇବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହର୍ ଘର୍ ତିରଙ୍ଗା ଅଭିଯାନ ଅଧୀନରେ ରାଜ୍ୟର 30 ଜିଲ୍ଲାର ମିଶନ ଶକ୍ତିର ମହିଳାମାନେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ 60 ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳାଙ୍କ ସଫଳତାକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ମହିଳାମାନଙ୍କୁ ସାମୂହିକ ମଞ୍ଚ ମାଧ୍ୟମରେ ସଶକ୍ତ କରାଗଲେ ବୃହତ୍ ସ୍ତରର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରାଯାଇପାରିବ। ହର୍ ଘର୍ ତିରଙ୍ଗା ଆମ ଜାତୀୟ ପତାକା ସମ୍ମାନାର୍ଥେ ଆୟୋଜିତ ଏକ ଉତ୍ସବ ନୁହେଁ, ବରଂ ଏହା ଦେଶ ଗଠନରେ ପ୍ରତ୍ୟେକ ନାଗରିକଙ୍କ ସହଭାଗିତାର ଏକ ପ୍ରତୀକ। ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ମହିଳାମାନେ ବିକାଶ ପ୍ରକ୍ରିୟାରେ ସକ୍ରିୟ ଭାଗଧାରୀ ହେବା ସହ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ତିରଙ୍ଗା ଆମ ଜାତୀୟ ଗୌରବ, ସ୍ୱାଭିମାନ ଏବଂ ଏକତାର ପ୍ରତୀକ ବୋଲି ହର୍ ଘର୍ ତିରଙ୍ଗା ଅଭିଯାନରେ ଯୋଗଦେଇ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ରାଜନଗର ଛକଠାରୁ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ତିରଙ୍ଗା ଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ତିରଙ୍ଗା ଯାତ୍ରା ନାଗରିକଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିକୁ ଜାଗ୍ରତ କରାଇବା ସହ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନର ମୂଲ୍ୟବୋଧକୁ ପୁଣିଥରେ ସ୍ମରଣ କରାଇଥାଏ। ଏହି ଅବସରରେ ଯାଜପୁର ଜିଲ୍ଲାରେ ମଧ୍ୟ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମ କରିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ତିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ତିହିଡ଼ି ଚାନ୍ଦବାଲି ଧାମନଗର ବ୍ଲକରେ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ସମେତ 300 ମିଟର ଲମ୍ବ ତିରଙ୍ଗା ଶୋଭାଯାତ୍ରାରେ ଏନ୍ସିସି କ୍ୟାଡେଟ୍ମାନେ ନଗର ପରିକ୍ରମା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ କେନ୍ଦ୍ରାପଡ଼ା କଲେଜରୁ ପୁରୁଣା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ଜିଲ୍ଲା ଅମ୍ବାଦଳାଠାରେ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ତିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ

0: ଜନସଚେତନତା ସୃଷ୍ଟି କରିଛନ୍ତି। ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ମିଳିତ ଭାବେ ସମସ୍ତ ବିଦ୍ୟାଳୟରେ ହର୍ ଘର୍ ତିରଙ୍ଗା ଅଭିଯାନ ପାଳିତ ହେଉଛି। ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ନିଜ ବାସଭବନରେ ଜାତୀୟ ପତାକା ଲଗାଇବା ସହ ଜିଲ୍ଲାର ସମସ୍ତ ନାଗରିକ ହର୍ ଘର୍ ତିରଙ୍ଗା ଅଭିଯାନକୁ ସଫଳ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଅଙ୍ଗଦାନର ମହତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନରେ ଏହି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ 24 ଜଣଙ୍କୁ ସୁରଜ ପୁରସ୍କାର ପ୍ରଦାନ କରିଛନ୍ତି। ଅଙ୍ଗଦାନ କେବଳ ଏକ ଚିକିତ୍ସା ପ୍ରକ୍ରିୟା ନୁହେଁ, ଏହା ମାନବିକତାର ସର୍ବୋଚ୍ଚ ଉଦାହରଣ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜଣେ ମୃତ ଅଙ୍ଗଦାତା 2 କିଡ୍ନୀ, 2 ଫୁସ୍ଫୁସ୍, ଯକୃତ, ଅନ୍ତନଳୀ ଓ ଅଗ୍ନାଶୟ ଦାନ କରିପାରିବେ, ଯାହା 8 ଜୀବନ ବଞ୍ଚାଇ ପାରିବ। ନୟାଗଡ଼ ଜିଲ୍ଲା ବାଣୀଗୁଛା ଥାନା ପରିସରରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ, ଛାତ୍ରଛାତ୍ରୀ, ସାମାଜିକ କର୍ମୀ ଓ ଉପସ୍ଥିତ ଜନସାଧାରଣଙ୍କୁ ସାଇବର ଠକେଇର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରାଇଛନ୍ତି। ନୟାଗଡ଼ ମଡେଲ ଡିଗ୍ରୀ କଲେଜରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷ ଅଧିନିୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୋଷ ଆଇନ ସମ୍ପର୍କିତ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜାତୀୟ ଆକ୍ୱାଟିକ୍ ପ୍ରତିଯୋଗିତାରେ 3ଟି ସ୍ୱର୍ଣ୍ଣପଦକ ହାସଲ କରିଥିବା ସୌରଭ ପୁଟେଲଙ୍କୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଛି। ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୁବ ସନ୍ତରଣ ପ୍ରତିଭା ସୌରଭଙ୍କୁ ଉତ୍ତରୀୟ ମାନପତ୍ର ସହ ସ୍କୃତିଚିହ୍ନ ପ୍ରଦାନ କରିଥିଲେ। ଆନ୍ତର୍ଜାତିକ ପାରା ଫେନ୍ସିଂ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଭି ରମେଶ ରାଓ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ନାଇଜେରିଆର ଲାଗୋସ୍ଠାରେ ଚାଲିଥିବା 2026 ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ରେ ଭି ରମେଶ ରାଓ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଏହି ସଫଳତା ପାଇଛନ୍ତି। ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଥିବାରୁ ସତର୍କ ରହିବା ଲାଗି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହି ବର୍ଷା ଫଳରେ ଶାଳନ୍ଦୀ ନଦୀରେ ବନ୍ୟା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀରେ ବନ୍ୟା ହେବାର ସମ୍ଭାବନା ନଥିଲେ ମଧ୍ୟ ଏହା ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି
1: ଆଗାମୀ 24 ଘଣ୍ଟା ପାଇଁ ଫୋକାସ ଯଦି ଦେଖିବା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା 1 କିମ୍ବା 2 ସ୍ଥାନରେ ରହିବାର ସମ୍ଭାବନା ରହିଛି। ବରଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକ ଜିଲ୍ଲାରେ କାଲି ପାଇଁ ରାଜ୍ୟରେ ଅନେକ ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବାର
0: ସମ୍ବାଦ ପୁଣି ଥରେ। ସଂସଦର ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, ଅଧିବେଶନ କାଳରେ 12 ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାରିତ। ସହରାଞ୍ଚଳ ଯାତାୟାତକୁ ଅଧିକ ସୁଦୃଢ଼ କରିବା ପାଇଁ ଆରମ୍ଭ ହେବ ବସ୍ ପ୍ରାଥମିକତା ଲେନ୍ ବ୍ୟବସ୍ଥା। ରାଜ୍ୟରେ ହରଘର ତିରଙ୍ଗା ଅଭିଯାନରେ ମିଶନ ଶକ୍ତିର ମହିଳା ପ୍ରସ୍ତୁତ କଲେ 60 ଲକ୍ଷ ଜାତୀୟ ପତାକା। ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ରାଜ୍ୟର 24 ଜଣଙ୍କୁ ମିଳିଲା ସୁରଜ ପୁରସ୍କାର ଏବଂ ଅବପାତ ପ୍ରଭାବରେ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ଅଙ୍ଗଦାନ ମାଧ୍ୟମରେ ଅନ୍ୟକୁ ଖୁସି ପ୍ରଦାନ କରିବା। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସ୍ମୃତି ରେଖା ତାରିଣୀ। ଅଙ୍ଗଦାନ ଏଭଳି ଏକ ମହାନ କାର୍ଯ୍ୟ ଯାହାକି ଅନ୍ୟର ଜୀବନ ରକ୍ଷା କରିବା ସହ ତାକୁ ବଞ୍ଚିବାକୁ ଦ୍ୱିତୀୟ ସୁଯୋଗ ପ୍ରଦାନ କରିଥାଏ। ଅଙ୍ଗଦାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ବିଶ୍ୱବ୍ୟାପୀ ଆଜି ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଅଙ୍ଗଦାନ ମାଧ୍ୟମରେ ଅନ୍ୟକୁ ଖୁସି ପ୍ରଦାନ କରିବା। ଏହି ଦିବସ ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1954 ଅଙ୍ଗ ପ୍ରତିରୋପଣ ଆରମ୍ଭ ହୋଇଥିଲା। ରୋନାଲ୍ଡୋ ଲି ହେରିକ୍ ତାଙ୍କ ଯମଜ ଭାଇ ରିଚାର୍ଡଙ୍କୁ ଏକ କିଡ୍ନୀ ଦାନ କରିଥିଲେ, ଯିଏକି ଗୁରୁତର କିଡ୍ନୀ ରୋଗରେ ପୀଡ଼ିତ ଥିଲେ। ଯେହେତୁ ସେମାନେ 2 ଯମଜ ଭ୍ରାତା ଥିଲେ, ତେଣୁ ଅଙ୍ଗ ପ୍ରତ୍ୟାଖ୍ୟାନର ଆଶଙ୍କା ବହୁତ କମ୍ ରହିଥିଲା। ଡକ୍ଟର ଜୋସେଫ୍ ମୁରେ ଏହି ଅସ୍ତ୍ରୋପଚାର କରିଥିଲେ, ଯାହାକି ସଫଳ ହୋଇଥିଲା। ରିଚାର୍ଡଙ୍କ ଜୀବନ ରକ୍ଷା ହେବା ସହ ଏହା ପ୍ରମାଣିତ ହୋଇଥିଲା ଅଙ୍ଗ ପ୍ରତିରୋପଣ ଏକ ପ୍ରଭାବଶାଳୀ ଚିକିତ୍ସା। 1990 ଏହି ସଫଳତା ପାଇଁ ଡକ୍ଟର ମୁରେଙ୍କୁ ଶରୀର ବିଜ୍ଞାନ ଅଥବା ମେଡିସିନ୍ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି।

0: ଯାଇଥିଲା। ତେବେ 1967 ମସିହା ଅଗଷ୍ଟ ମାସ 13 ତାରିଖରେ ଡକ୍ଟର କ୍ରିଷ୍ଟିଆନ୍ ବାନାଡା ପ୍ରଥମ ଥର ପାଇଁ ମଣିଷରୁ ମଣିଷ ହୃଦ ପ୍ରତିରୋପଣ କରିଥିଲେ। ଏହାକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ ମାସ 13 ତାରିଖକୁ ବିଶ୍ୱ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଉଛି। ଅଙ୍ଗ ପ୍ରତ୍ୟାରୋପଣ ବର୍ତ୍ତମାନ ପରିସ୍ଥିତିରେ ବଞ୍ଚିବାର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଆଧୁନିକ ଜୀବନଶୈଳୀ ଯୋଗୁଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟକ୍ଷମ ନ କରିବା ବହୁଳ ପରିମାଣରେ ବୃଦ୍ଧି ପାଉଛି। ସେଥିମଧ୍ୟରେ ମଧୁମେହ, ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ହଠାତ୍ ଆଘାତ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ତେଣୁ ବଞ୍ଚି ରହିବା ପାଇଁ ଅଙ୍ଗ ପ୍ରତ୍ୟାରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟୁଛି। ମାନବ ଅଙ୍ଗ ପ୍ରତ୍ୟାରୋପଣ ଆଇନ ଅନୁଯାୟୀ ଜୀବିତ ବ୍ୟକ୍ତି କିମ୍ବା ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗ ଅଣାଯାଇ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କଠାରେ ପ୍ରତ୍ୟାରୋପଣ କରାଯାଏ। 1994 ମସିହାରେ ଭାରତରେ ଏହି ଆଇନ ପ୍ରଣୟନ କରାଯାଇଥିଲା ଏବଂ ଏହା ସହିତ ଏହାର କାର୍ଯ୍ୟକାରିତା ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ ହୋଇଥିଲା। ଜୀବିତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଟି ପ୍ରକାର ଭେଦ ରହିଛି। ଗୋଟିଏ ହେଉଛି ନିକଟ ସମ୍ପର୍କୀୟ ଏବଂ ଅନ୍ୟଟି ହେଉଛି ସମ୍ପର୍କ ବାହାର ବ୍ୟକ୍ତି। ନିକଟ ସମ୍ପର୍କୀୟଙ୍କ ଭିତରେ ଅନ୍ତର୍ଭୁକ୍ତ ରହୁଥିବା ସଦସ୍ୟଙ୍କ ସମ୍ପର୍କରେ ବିସ୍ତୃତ ବିବରଣୀ ଏହି ଆଇନରେ ସ୍ଥାନିତ ହୋଇଛି। ଅଙ୍ଗ ପ୍ରତ୍ୟାରୋପଣ ପ୍ରସ୍ତୁତି ନେଇ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ଏହି ଆଇନରେ ବର୍ଣ୍ଣନା କରାଯାଇଛି। ଜୀବିତ ଏବଂ ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ନେଇ ପ୍ରସ୍ତୁତି ସଂକ୍ରାନ୍ତରେ ପୃଥକ୍ ପୃଥକ୍ ଭାବେ କୁହାଯାଇଛି। ଏହି ଆଇନ ମାଧ୍ୟମରେ ସରକାର ଅଙ୍ଗଦାନ ପ୍ରକ୍ରିୟାକୁ ବୈଧତା ପ୍ରଦାନ କରିଛନ୍ତି। ତେବେ ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ କ୍ଷେତ୍ରରେ କୌଣସି ପ୍ରକାର ଆର୍ଥିକ କାରବାରକୁ ଏହି ଆଇନ ଅବୈଧ ଘୋଷଣା କରିଛି। ଅର୍ଥାତ୍ ଅଙ୍ଗଦାନ ପାଇଁ ଆର୍ଥିକ କାରବାର ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଏହି ଆଇନରେ ରହିଛି। ଏହି ଆଇନରେ ମସ୍ତିଷ୍କ ମୃତ ବ୍ୟକ୍ତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ମସ୍ତିଷ୍କ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ଅଙ୍ଗ ବାହାର କରାଯାଇ ଆବଶ୍ୟକ ପଡ଼ୁଥିବା ବ୍ୟକ୍ତିଙ୍କ ପାଖରେ ପ୍ରତ୍ୟାରୋପଣ କରାଯାଏ। 1994 ମସିହା ଅଗଷ୍ଟ ମାସ 3 ତାରିଖରେ ପ୍ରଥମ ଥର ପାଇଁ ଦେଶରେ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ହୃତ୍ପିଣ୍ଡ ପ୍ରତ୍ୟାରୋପଣ କରାଯାଇଥିଲା। ଶରୀରର ବୃକକ୍, ହୃତ୍ପିଣ୍ଡ, ଯକୃତ, ଆଖିର କର୍ଣ୍ଣିଆ, ଚର୍ମ, ହାଡ଼ ଆଦିକୁ ଦାନ କରାଯାଇପାରେ। କୁହାଯାଏ ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ୱାରା 6 ଜଣଙ୍କର ଜୀବନରେ ଅନେକ ପରିବର୍ତ୍ତନ ଅଣାଯାଇପାରେ। ବିଶ୍ୱ ଅଙ୍ଗଦାନ ଦିବସ ପାଳନର ତାତ୍ପର୍ଯ୍ୟ ହେଉଛି ଏ ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା। ସାମ୍ପ୍ରତିକ ପରିସ୍ଥିତିରେ ଆବଶ୍ୟକତା ସଂଖ୍ୟା ଏବଂ ପ୍ରକୃତରେ ଉପଲବ୍ଧ ଅଙ୍ଗ ସଂଖ୍ୟା ମଧ୍ୟରେ ବିରାଟ ବ୍ୟବଧାନ ରହୁଛି। ଅପେକ୍ଷାରତ ରୋଗୀଙ୍କୁ ଠିକ୍ ସମୟରେ ଅଙ୍ଗ ମିଳିପାରୁନଥିବାରୁ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରୁନାହିଁ। ସଚେତନତା ଅଭିଯାନ ଦ୍ୱାରା ହିଁ ଏହି ବ୍ୟବଧାନକୁ ହ୍ରାସ କରାଯାଇପାରିବ। ତେଣୁ ଅନ୍ୟ ପ୍ରକାରେ କହିଲେ ଅଙ୍ଗଦାତାଙ୍କ ମହାନ ତଥା ଦୟାପୂର୍ଣ୍ଣ ନିଷ୍ପତ୍ତି ଅନ୍ୟ କେତେଜଣଙ୍କ ଜୀବନରେ ନୂତନ ସୂର୍ଯ୍ୟୋଦୟ ଆଣିପାରିବ। ଜଣେ ମୃତ ବ୍ୟକ୍ତି ଅନ୍ୟ 6 ଜଣଙ୍କ ମାଧ୍ୟମରେ ସମାଜରେ ବଞ୍ଚି ରହିପାରିବ। ଅଙ୍ଗ କିମ୍ବା ଟିସୁ ଦାନ ପାଇଁ ସେଭଳି କୌଣସି କଠୋର ବୟସ ସୀମା ଧାର୍ଯ୍ୟ ହୋଇନଥାଏ, କିନ୍ତୁ ପ୍ରତିରୋପିତ ହେବାକୁ ଅଙ୍ଗର ସ୍ୱାସ୍ଥ୍ୟ ଏବଂ ଅବସ୍ଥା ଉପରେ ଏହା ନିର୍ଭର କରେ। ବିଶ୍ୱ ସମେତ ଭାରତରେ ମଧ୍ୟ ଅଙ୍ଗଦାନ ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏକ ରାଷ୍ଟ୍ର ଏକ ନୀତି ପଦକ୍ଷେପ ମାଧ୍ୟମରେ ଆଇନଗତ ସଂସ୍କାର ପ୍ରକ୍ରିୟାକୁ ପ୍ରାଧାନ୍ୟ ଦିଆଯାଉଛି। ଆସନ୍ତୁ ଏକ ସୁନ୍ଦର ଦୁନିଆରୁ ବିଦାୟ ନେବା ପୂର୍ବରୁ ଅନ୍ୟ ପାଇଁ ବଞ୍ଚିବାର ମାର୍ଗ ଉନ୍ମୁକ୍ତ କରିବା, ଅଙ୍ଗଦାନ ପାଇଁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଅଙ୍ଗଦାନ ମାଧ୍ୟମରେ ଅନ୍ୟକୁ ଖୁସି ପ୍ରଦାନ କରିବା। ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ସ୍ମୃତିରେଖା ତାରିଣୀୟା। ଆପଣମାନେ କାର୍ଯ୍ୟ
2: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
3: ଶ୍ରୋତା ବନ୍ଧୁ, ବର୍ଷା ଦିନରେ ସାପ କାମୁଡ଼ିବାର ଆଶଙ୍କା ଅଧିକ ଥାଏ। ଯଦି ସାପ କାମୁଡ଼ିଥାଏ ତେବେ କ'ଣ କରିବା ଉଚିତ ଏବଂ ନ କରିବା ଉଚିତ ଜାଣିବା ନିହାତି ଜରୁରୀ। ପ୍ରଥମେ ସାପ କାମୁଡ଼ିଛି ବୋଲି ସୁନିଶ୍ଚିତ ହୁଅନ୍ତୁ। ସାପ କାମୁଡ଼ିଥିବା କ୍ଷତ ଅଙ୍ଗକୁ କୌଣସି ପ୍ରକାର ଚଳପ୍ରଚଳ କରନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରାନ୍ତୁ ନାହିଁ, ଯାହାଦ୍ୱାରା ହୃତ୍ସ୍ପନ୍ଦନ ବଢ଼ିବ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାସମ୍ଭବ ଆରାମଦାୟକ ଅବସ୍ଥାରେ ରଖନ୍ତୁ ଏବଂ କ୍ଷତ ସ୍ଥାନକୁ ଧୁଅନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ପ୍ରଲେପ ମଲମ ଲଗାନ୍ତୁ ନାହିଁ। ପ୍ରାଥମିକ ଚିକିତ୍ସା ବ୍ୟତୀତ ଅନ୍ୟ କିଛି କରନ୍ତୁ ନାହିଁ, ଯେପରିକି ଝଡ଼ାଫୁଙ୍କା, ଗୁଣିଗାରେଡ଼ି, ପାରମ୍ପରିକ ଦେଶୀ ଚିକିତ୍ସା ଇତ୍ୟାଦି ଆଦୌ କରନ୍ତୁ ନାହିଁ। ଯେତେ ଶୀଘ୍ର ସମ୍ଭବ ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ

0: ନିକଟରେ ଥିବା ଡାକ୍ତରଖାନାକୁ ନିଅନ୍ତୁ। ଜାଣି ରଖନ୍ତୁ, କାମୁଡ଼ିଥିବା ସାପକୁ ଭଲ ଭାବରେ ଚିହ୍ନଟ କରିଥିଲେ କିମ୍ବା ସାପର ଫଟୋ ଉଠାଇ ରଖିଥିଲେ ଡାକ୍ତରମାନଙ୍କୁ ଅତି ସହଜ ହୋଇଥାଏ ରୋଗୀର ଚିକିତ୍ସା କରିବା ପାଇଁ। ତେଣୁ ସମସ୍ତେ ସାପ କାମୁଡ଼ା ପ୍ରତି ସାବଧାନ ଏବଂ ସଚେତନ ହେବା ନିହାତି ଜରୁରୀ।
1: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଗଣେଶ ପ୍ରସାଦ ହାଁସ୍ତା ଏବଂ ତାଙ୍କର ସାଥୀ କଳାକାରମାନେ।

ଶିଶୁଟିଏ ଯେତେବେଳେ କିଶୋରୀ ଅବସ୍ଥାରେ ପଦାର୍ପଣ କରିଥାଏ ସେତେବେଳେ ପିତାମାତା ତଥା ଭାଇ ଭାଉଜ କିଶୋରୀ ପ୍ରତି ଯାହା ପ୍ରତିବନ୍ଧକ ସୃଷ୍ଟି କରିଥାନ୍ତି ଗୀତଟି ଏହି ମର୍ମର।

ଗଣେଶ ପ୍ରସାଦ ହାଁସଦା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଲାଛୁ ଟୁଡ଼ୁ, ଶାମ ବେସରା, ରାମ ଟୁଡ଼ୁ, ଦୁର୍ଗା ବେସରା, ସୁମିଲ ଟୁଡ଼ୁ, ମୋଗଲ ରାମ ହାଁସଦା, ହରେକୃଷ୍ଣ ଟୁଡ଼ୁ, ମେରି ରଞ୍ଜିତା ହେମ୍ବ୍ରମ ଏବଂ କାର୍ମି ମଲ୍ଲି ଟୁଡ଼ୁ।

0: ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଶେଷ ହେଲା ସଂସଦର ମୌସୁମୀ ଅଧିବେଶନ, 100ରୁ ଅଧିକ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜାଗ୍ରତ କରୁଛି ଦେଶପ୍ରେମର ଭାବନା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀ ଉପରେ ୱାଶିଂଟନ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦାବିକୁ ଖଣ୍ଡନ କଲା ତେହେରାନ, ଏବଂ ରାଜ୍ୟ ଗୋଷ୍ଠୀ ଫେନ୍ସିଂ ପ୍ରତିଯୋଗିତାରେ 35 ପଦକ ସହ ଚାମ୍ପିୟନ୍ ଆଖ୍ୟା ଅର୍ଜନ କଲା ଭାରତ। ସଂସଦର ମୌସୁମୀ ଅଧିବେଶନ ଆଜି ଶେଷ ହେବା ସହ ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଗତମାସ 20 ତାରିଖରୁ ଆଜି ପର୍ଯ୍ୟନ୍ତ 25 ଦିନ ଧରି ଅନୁଷ୍ଠିତ ଅଧିବେଶନ କାଳରେ 19 ବୈଠକରେ 12 ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ସଂସଦ ମଞ୍ଜୁରୀ ପ୍ରଦାନ କରିଛି। ସେଗୁଡ଼ିକ ମଧ୍ୟରେ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍, ଜାତୀୟ ସମ୍ମାନର ଅବମାନନା ନିବାରଣ ସଂଶୋଧନ ବିଲ୍, ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍, ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍, କେରଳ ନାମ ପରିବର୍ତ୍ତନ ବିଲ୍ ଆଦି ଅନ୍ତର୍ଭୁକ୍ତ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉଭୟ ସଦନର ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଲୋକସଭାର ଉତ୍ପାଦକତା 19% ହୋଇଥିବା ବେଳେ ରାଜ୍ୟସଭାର 39% ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସମାରୋହରେ 100ରୁ ଉର୍ଦ୍ଧ୍ୱ କଳାକାରଙ୍କୁ 2024 ଏବଂ 2025 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର କଳା, ସଙ୍ଗୀତ, ନୃତ୍ୟ, ନାଟକ, ଲୋକ ଓ ଜନଜାତି

0: କଳା, କଣ୍ଢେଇ ନାଚ, ପାରମ୍ପରିକ ନାଟକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କଳା କ୍ଷେତ୍ରରେ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ଅବସରରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ପୁରସ୍କାର ବିଜେତାମାନେ ଆଧୁନିକ ଭାରତର ପ୍ରତିଭା ଏବଂ ନିଷ୍ଠାକୁ ପ୍ରତିଫଳିତ କରୁଛନ୍ତି। ସେ କହିଛନ୍ତି, ସଙ୍ଗୀତର ଅନେକ ପଦ୍ଧତି, ନୃତ୍ୟର ଅନେକ ଶୈଳୀ ଏବଂ ଲୋକନାଟକର ଅଗଣିତ ରୂପ ରହିଛି। ସାରା ଦେଶରେ ସମୃଦ୍ଧ ଲୋକସଂସ୍କୃତିର ସଂରକ୍ଷଣରେ କଳାକାରମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
1: वे मिलकर भारत का एक सांस्कृतिक मानचित्र प्रस्तुत करते हैं। ऐसा मानचित्र जिसमें इस देश की मिट्टी से उपजे कथाएं और गीत जुड़े हैं। विविधता से भरी इस धरती के नृत्य और उत्सव समाया हुआ है। इसकी भाषा बोलियों की सदियों से बनती आ रही संस्कृतियों की वही बसी हुई है।
0: ଦେଶର ଲୋକକଳାଗୁଡ଼ିକ ବିଲୁପ୍ତ ହେବା ସଙ୍କଟର ସମ୍ମୁଖୀନ ହେଉଥିବାରୁ ରାଷ୍ଟ୍ରପତି ଉଦ୍ବେଗ ପ୍ରକାଶ କରିଛନ୍ତି। ଏଭଳି କଳାଗୁଡ଼ିକର ଦସ୍ତାବିଜ୍ ପ୍ରସ୍ତୁତି ଏବଂ ସେଗୁଡ଼ିକୁ ଜୀବିତ ରଖିବା ପାଇଁ ସ୍ୱତନ୍ତ୍ର ପ୍ରୟାସର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି। ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ କଳା ଦୀକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବାରୁ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଆଜି ତ୍ରିରଙ୍ଗା ଉଡ଼ାଇ ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଏହି ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗୃତ କରିବା ସହ ସେମାନଙ୍କୁ ଗୌରବାନ୍ୱିତ କରୁଛି। ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରେ ତ୍ରିରଙ୍ଗା ଉଡ଼ାଇବା ପରେ ଶ୍ରୀ ଶାହା କହିଛନ୍ତି, କୋଟି କୋଟି ନାଗରିକ ତ୍ରିରଙ୍ଗା ସହ ଯୋଡ଼ି ହେଉଛନ୍ତି ଏବଂ ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ସୁଦୃଢ଼ କରୁଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ପାଳନ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଧ୍ୟ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ତ୍ରିରଙ୍ଗା ସହ ଏକ ଫଟୋ ସେୟାର କରିଛନ୍ତି। କୋଇଲା ଓ ଖଣି ମନ୍ତ୍ରୀ ଜି କିଷନ ରେଡ୍ଡୀ ନାଗରିକମାନଙ୍କୁ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଏହି ଜାତୀୟ ଉତ୍ସବରେ ସାମିଲ ହେବାକୁ ନିବେଦନ କରିଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଷାନ ରେଡ୍ଡୀ କହିଛନ୍ତି, ଆଜି ସଂସଦରେ ଗୃହୀତ ହୋଇଥିବା ଖଣି ଏବଂ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ସଂଶୋଧନ ବିଲ୍ ଯୋଗୁଁ କୌଣସି ରାଜ୍ୟର ସ୍ୱାର୍ଥହାନି ଘଟିବ ନାହିଁ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ରେଡ୍ଡୀ କହିଛନ୍ତି, ପ୍ରମୁଖ ଖଣିଜ ପଦାର୍ଥର ଉତ୍ପାଦନ ବୃଦ୍ଧି କରିବା ଏହି ବିଲ୍ର ଲକ୍ଷ୍ୟ ରହିଛି। ସରକାରୀ ଆଭିମୁଖ୍ୟ ମାଧ୍ୟମରେ ଖଣି କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ନିଯୁକ୍ତି ବୃଦ୍ଧି ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଖଣି କ୍ଷେତ୍ରରୁ ରାଜ୍ୟଗୁଡ଼ିକର ରାଜସ୍ୱ ସଂଶୋଧନ 65%ରୁ 85%କୁ ବୃଦ୍ଧି ପାଇଛି ବୋଲି ଶ୍ରୀ ରେଡ୍ଡୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ନିଆଯାଇଥିବା ସଂସ୍କାର ଯୋଗୁଁ ଖଣିଜ ପଦାର୍ଥରୁ ରାଜ୍ୟଗୁଡ଼ିକର ରାଜସ୍ୱ 23% ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପରେ ୱାଶିଂଟନ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସଂକ୍ରାନ୍ତ ଦାବିକୁ ଇରାନ୍ ବୈଦେଶିକ ମନ୍ତ୍ରୀ ସୟଦ୍ ଆବାସ୍ ଅର୍ଘାଚି ଖଣ୍ଡନ କରିଛନ୍ତି। ଗୁଇନ୍ଦା ବିଫଳତା ହେତୁ ଆମେରିକା ଏହି ଜଳପଥକୁ ନେଇ ବାରମ୍ଭାର ଭୁଲ୍ ଆକଳନ କରୁଛି ବୋଲି ଶ୍ରୀ ଅର୍ଘାଚି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି। ହର୍ମୁଜ୍ ପ୍ରଣାଳୀ ଉପରେ ଆମେରିକାର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ଏହାକୁ ବଜାୟ ରଖାଯିବ ବୋଲି ଡୋନାଲ୍ଡ ଟ୍ରମ୍ପ୍ ଦାବି କରିବା ପରେ ଇରାନ୍ ପକ୍ଷରୁ ଏହି ମନ୍ତବ୍ୟ ପ୍ରକାଶ ପାଇଛି। ଏହି ରଣନୈତିକ ଜଳପଥ ଏବେ ମଧ୍ୟ ଅବରୋଧ ହୋଇ ରହିଛି ଏବଂ ତେହେରାନ୍ର ସର୍ତ୍ତଗୁଡ଼ିକ ଗ୍ରହଣ ନ ହେବା ପର୍ଯ୍ୟନ୍ତ ଏହାକୁ ପୁନର୍ବାର ଖୋଲାଯିବ ନାହିଁ ବୋଲି ଶ୍ରୀ ଅର୍ଘାଚି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଭାରତର ବ୍ରିକ୍ସ ଅଧ୍ୟକ୍ଷତାକୁ ଚୀନ୍ ଏବଂ ରୁଷ ପୁନର୍ବାର ସମର୍ଥନ ଜଣାଇଛନ୍ତି। ନୂଆଦିଲ୍ଲୀ ଚତୁର୍ଥ ଥର ପାଇଁ ଏହି ଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ସୁ ଫେଇ ହଙ୍ଗ୍ ଏବଂ ରୁଷର ଚାର୍ଜ ଡି ଆଫେୟାର୍ସ ରୋମାନ ବାବୁସ୍କିନ୍ ଆଜି ନୂଆଦିଲ୍ଲୀରେ ବିବେକାନନ୍ଦ ଇଣ୍ଟରନ୍ୟାସନାଲ୍ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏକ ବ୍ରିକ୍ସ ରାଷ୍ଟ୍ରଦୂତ ଗୋଲ୍ ଟେବୁଲ୍ ଆଲୋଚନାଚକ୍ରରେ ଯୋଗ ଦେଇଥିଲେ। ସହଯୋଗକୁ ବ୍ୟାପକ କରିବା ଏବଂ ବିଶ୍ୱ ବ୍ୟାପାରରେ ଏହି ଗୋଷ୍ଠୀର ଭୂମିକାକୁ ମଜବୁତ କରିବା ପାଇଁ ଚୀନ୍ ଭାରତ ଏବଂ ଅନ୍ୟାନ୍ୟ ବ୍ରିକ୍ସ ସଦସ୍ୟମାନଙ୍କ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ରାଷ୍ଟ୍ରଦୂତ ଫେଇ ହଙ୍ଗ୍ କହିଛନ୍ତି। ରୁଷର ରୋମାନ ବାବୁସ୍କିନ୍ ମଧ୍ୟ ବ୍ରିକ୍ସ ଅଧ୍ୟକ୍ଷ ଭାବେ ଭାରତର ପ୍ରାଥମିକତାଗୁଡ଼ିକୁ ମସ୍କୋର ସମର୍ଥନ ନେଇ ପୁନଃ ଦୋହରାଇଛନ୍ତି। ନୀତି ଆୟୋଗ ଉପାଧ୍ୟକ୍ଷ ଅଶୋକ କୁମାର ଲାହିରୀ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ହବ୍ ଭାବେ ପ୍ରତିଷ୍ଠା କରିବା ପାଇଁ ପ୍ରମୁଖ କ୍ଷେତ୍ର ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟରେ 12 ଅଗ୍ରାଧିକାର କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି, ଯାହା ବିଶ୍ୱସ୍ତରୀୟ ପ୍ରତିଯୋଗିତା, ସ୍ଥାନୀୟ ମୂଲ୍ୟବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱ ଯୋଗାଣ ଶୃଙ୍ଖଳ ସହ ଯୋଡ଼ି ହେବାର ଦୃଢ଼ ସମ୍ଭାବନା ରହିଛି। ମନୋନୀତ ହୋଇଥିବା 12 ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ଅଟୋମୋବାଇଲ୍, ଇଲେକ୍ଟ୍ରୋନିକ୍ସ, ଇସ୍ପାତ, କ୍ୟାପିଟାଲ୍

0: ଗୁଡ୍ସ, ପ୍ରତିରକ୍ଷା ଓ ଡ୍ରୋନ୍, କେମିକାଲ, ସୋଲାର ପିଭି, ବୟନ, ଫାର୍ମାସ୍ୟୁଟିକାଲ୍ସ ଓ ମେଡିକାଲ ଯନ୍ତ୍ରାଂଶ, ଟେଲିକମ୍ ଉପକରଣ, ଚମଡ଼ା ଓ ଜୋତା ଏବଂ ଖାଦ୍ୟ ପ୍ରକ୍ରିୟାକରଣ। ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଆଜି ନୂଆଦିଲ୍ଲୀର ଲାଲକିଲ୍ଲାଠାରେ 80ତମ ସ୍ୱାଧୀନତା ଦିବସର ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତୁତି ବା ଫୁଲ୍ ଡ୍ରେସ୍ ରିହର୍ସଲ୍ ଅନୁଷ୍ଠିତ ହୋଇଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛି, ଏହି ପ୍ରସ୍ତୁତି ଅଭ୍ୟାସରେ ସ୍ୱାଧୀନତା ଦିବସ ସମାରୋହର ଭବ୍ୟତା, ସଠିକତା ଏବଂ ଦେଶପ୍ରେମର ଭାବନା ପ୍ରଦର୍ଶିତ ହୋଇଥିଲା। ଏହି ଉତ୍ସବରେ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିକୁ ପାଳନ କରାଯିବ ଏବଂ ଏହାର ମୁଖ୍ୟ ବିଷୟବସ୍ତୁ ବିକଶିତ ଭାରତ ଆକ୍ଟ 2047 ପାଇଁ ଯୁବଶକ୍ତି ଉପରେ ଆଲୋକପାତ କରାଯିବ। ଜାତୀୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଏନ୍ସିଡିଆର୍ସିରେ ବିଚାରାଧୀନ ମାମଲାଗୁଡ଼ିକର କ୍ରମାଗତ ବୃଦ୍ଧିକୁ ଆଜି ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି। ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆଞ୍ଚଳିକ ଏବଂ ସର୍କିଟ୍ ବେଞ୍ଚ ପ୍ରତିଷ୍ଠା କରିବା ଦିଗରେ ବିଚାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚୀ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଓ ଜିଲ୍ଲା ଖାଉଟି ଆୟୋଗଗୁଡ଼ିକର କାର୍ଯ୍ୟଦକ୍ଷତା ଅଡିଟ୍ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ପ୍ରତିରକ୍ଷା ଉତ୍ପାଦନ ବିଭାଗ ଅଧୀନସ୍ଥ ଭାରତ ଅପ୍ଟେଲ୍ ଲିମିଟେଡ୍ ଆଜି ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଗରୁଡ଼ ହାଇ ରିଜୋଲ୍ୟୁସନ୍ ବାଇନୋକୁଲର୍ସର ଶୁଭାରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଗରୁଡ଼ ସ୍ୱଦେଶୀ ଡିଜାଇନ୍ ଏବଂ ଜ୍ଞାନକୌଶଳରେ ନିର୍ମିତ ବାଇନୋକୁଲର୍, ଯାହା ଆତ୍ମନିର୍ଭର ଭାରତର ଆତ୍ମାକୁ ପ୍ରତିଫଳିତ କରୁଛି। ଭାରତ ଅପ୍ଟେଲ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ ଏହି ବାଇନୋକୁଲର୍ରେ ବସ୍ତୁକୁ 8 ଗୁଣା ଏବଂ ଦୃଶ୍ୟ ପରିସରକୁ 7.6 ଡିଗ୍ରୀ ବଡ଼ କରାଯାଇପାରିବ। ପକ୍ଷୀ ନିରୀକ୍ଷଣ, ବନ୍ୟଜନ୍ତୁ ଅନୁଧ୍ୟାନ, ପ୍ରକୃତି ଭ୍ରମଣ, କ୍ରୀଡ଼ା, ବନୀକରଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ କହିଛି। ଜାତିସଂଘ ନିରାପତ୍ତା ପରିଷଦର ଏକ ଆତଙ୍କବାଦ ନିରୀକ୍ଷଣ ଦଳ ଦିଲ୍ଲୀର ଲାଲକିଲ୍ଲାଠାରେ ଗତ ନଭେମ୍ବର ମାସରେ ହୋଇଥିବା ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଲ୍କାଏଦାକୁ ଦାୟୀ କରିଛି। ସେହି ବିସ୍ଫୋରଣ ଘଟଣାରେ 11 ଜଣ ପ୍ରାଣ ହରାଇଥିଲେ। ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ସାକିନାକା ଅଞ୍ଚଳରେ ଗତକାଲି ଘଟିଥିବା ଭୂସ୍ଖଳନ ଜନିତ ମୃତ୍ୟୁ ସଂଖ୍ୟା 8କୁ ବୃଦ୍ଧି ପାଇଛି। ଏନ୍ଡିଆର୍ଏଫ୍, ଅଗ୍ନିଶମ ବାହିନୀ ଏବଂ ବ୍ରିହାନ୍ ମୁମ୍ବାଇ ମହାନଗର ନିଗମର ଏକ ଦଳ ଦ୍ୱାରା ଆଜି ସକାଳେ ଜଣେ 28 ବର୍ଷୀୟ ଯୁବକଙ୍କ ମୃତଦେହକୁ ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଛି। ନାଇଜେରିଆର ଲାଗୋସ୍ଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ତରବାରୀ ଚାଳନା ପ୍ରତିଯୋଗିତାରେ ଭାରତ ଚମତ୍କାର ପ୍ରଦର୍ଶନ ସହ ମୋଟ 35 ପଦକ ଜିତି ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଏହି ପ୍ରତିଯୋଗିତାରେ 23 ବର୍ଷରୁ କମ୍ ଏବଂ ବରିଷ୍ଠ ବର୍ଗକୁ ମିଶାଇ ଭାରତୀୟ ଦଳ 13 ସ୍ୱର୍ଣ୍ଣ, 8 ରୌପ୍ୟ ଏବଂ 14 କାଂସ୍ୟ ପଦକ ହାସଲ କରିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭି ରମେଶ ରାଓ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଶେଷ ହେଲା ସଂସଦର ମୌସୁମୀ ଅଧିବେଶନ। 100ରୁ ଅଧିକ କଳାକାରଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ହର୍ ଘର୍ ତିରଙ୍ଗା ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଜାଗ୍ରତ କରୁଛି ଦେଶପ୍ରେମର ଭାବନା, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀ ଉପରେ ୱାଶିଂଟନ୍ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଦାବିକୁ ଖଣ୍ଡନ କଲା ତେହେରାନ୍। ଏବଂ ରାଜ୍ୟଗୋଷ୍ଠୀ ଫେନ୍ସିଂ ପ୍ରତିଯୋଗିତାରେ 35 ପଦକ ସହ ଚାମ୍ପିୟନ୍ ଆଖ୍ୟା ଅର୍ଜନ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ 9 ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଅଳଙ୍କାର ଗଣତି କାର୍ଯ୍ୟ କରାଯାଇଥିଲା। ଭିତର ରତ୍ନଭଣ୍ଡାରର ବାକି ଥିବା ଗଣତି କାର୍ଯ୍ୟ ଆଗାମୀ ଦିନରେ କେଉଁ ସମୟରେ ହେବ ସେ ନେଇ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି,
3: ମହାପ୍ରଭୁ ଆଜି ରତ୍ନଭଣ୍ଡାର ମଣତି ପ୍ରକ୍ରିୟା ଯାହା ଆମେ ପୂର୍ବ ନିର୍ଦ୍ଧାରିତ କରିଥିଲେ, ଯେଉଁ ରତ୍ନ ଅଳଙ୍କାର ଗୁଡ଼ିକ ବା ଆଭୂଷଣ ଗୁଡ଼ିକ ମହାପ୍ରଭୁମାନେ ଶ୍ରୀଅଙ୍ଗରେ ଧାରଣ କରିଥାନ୍ତି, ଏବେ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ଚିତା, ରତ୍ନ ଖଚିତ ଚିତା 3 ବାଡ଼ର ତାର ଯାହା ଫଟୋଗ୍ରାଫି ଭିଡ଼ିଓଗ୍ରାଫି

0: 3D ମ୍ୟାପିଙ୍ଗ ସହିତ ଯେତେ ବି ରତ୍ନ ଖଚିତ ହୋଇଛି ସେ ଚିତା ଗୁଡ଼ିକରେ, ତାର ଯେଉଁ ଆମର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ ଏବଂ ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହୋଇଛି ସେହି ହିସାବରେ ତାହା ମେଳକ ମଧ୍ୟ ହେଲା।
1: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୁରୀ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ସମ୍ପର୍କରେ ସମୀକ୍ଷା କରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାର କ୍ଷୟକ୍ଷତିର ତଥ୍ୟ ଆସିବା ପୂର୍ବରୁ ପ୍ରାଥମିକ ଭାବେ କ୍ଷତିଗ୍ରସ୍ତ ଜିଲ୍ଲାକୁ 110 କୋଟି ଟଙ୍କା ପ୍ରଦାନ କରିଥିବାବେଳେ ପୂର୍ଣ୍ଣାଙ୍ଗ ରିପୋର୍ଟ ପରେ ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଅର୍ଥ ପ୍ରଦାନ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
2: ଏଥର ପ୍ରଥମ ଥର ପାଇଁ ଓଡ଼ିଶାର ବିଭିନ୍ନ ନଦୀରେ ବ୍ରାହ୍ମଣୀ ବୈତରଣୀ ବୁଢ଼ା ବଳଙ୍ଗ ଠାରୁ ଆରମ୍ଭ କରି ଦେବୀ ତେଲ ନଦୀ ମହାନଦୀ ପର୍ଯ୍ୟନ୍ତ ସମାନ୍ତରାଳ ଭାବରେ 60%ରୁ ଅଧିକ ବୃଷ୍ଟି ହେବା ଫଳରେ ଓଡ଼ିଶାର 30 ଜିଲ୍ଲାରୁ 22 ଜିଲ୍ଲା ପ୍ରଭାବିତ ହୋଇଥିଲେ। ସେ କ୍ରମରେ ଭଦ୍ରକ ଯାଜପୁର ଏବଂ ବାଲେଶ୍ୱର ଇଏ 3 ଜିଲ୍ଲା ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା। ଏଥର ଜଳସମ୍ପଦ ବିଭାଗ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସେ କ୍ରମରେ ଓଡ଼ିଶା ସରକାରଙ୍କର ବିଭିନ୍ନ ବିଭାଗର ମଧ୍ୟରେ ତାଳମେଳ ନିଖୁଣ ଭାବରେ ରହିଥିବା କାରଣରୁ ଏବଂ ଜଳ ନିଷ୍କାସନଟାକୁ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ କରିଥିବା କାରଣରୁ ବହୁ ଜାଗାରେ ବନ୍ୟା ପରିସ୍ଥିତି ବ୍ୟାପକ ଭାବରେ ଆମେ କଣ୍ଟ୍ରୋଲ କରିବା ପାଇଁ ସଫଳତା ପ୍ରାପ୍ତ କଲୁ।
1: ଏବେ ଜିଲ୍ଲାର କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
3: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମିଳିତ ସହଯୋଗରେ ପୁରୀ ଜିଲ୍ଲାସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ସାହିତ୍ୟ ମହୋତ୍ସବ ଓ ରାଷ୍ଟ୍ରୀୟ ଯୁବ ସାହିତ୍ୟିକ ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଏବଂ ଭବିଷ୍ୟତ ଉଜ୍ଜଳ ହୋଇଥିବା ବେଳେ ସାରସ୍ୱତ ସାଧକମାନଙ୍କର ଲେଖନୀ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ମତବ୍ୟକ୍ତ କରିଥିଲେ। ପୁରୀରେ ପେଣ୍ଟକଟାସ୍ଥିତ ITI କଲେଜ ନିକଟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ରର ନୂତନ କାର୍ଯ୍ୟାଳୟ। ଡିଷ୍ଟ୍ରିକ୍ଟ ଲେବୁଲ୍ ଫେଡେରେସନ୍ ନେଇ ଟ୍ରେନିଂ, ଦକ୍ଷତା ବିକାଶ ଓ ରାତ୍ରି ରହଣୀ ପାଇଁ ଏହି ଶକ୍ତି କେନ୍ଦ୍ର ଆବଶ୍ୟକତା ପୂରଣ କରିବ। ତେବେ ଆଗାମୀ ଦିନରେ ଏହି କେନ୍ଦ୍ର ନିକଟରେ ଏକ ସୁଭଦ୍ରା ଶକ୍ତି ସୁପର ବଜାର ହେବା ସହ ମହିଳା ବିକାଶର କେନ୍ଦ୍ରସ୍ଥଳୀ କରିବାକୁ ଯୋଜନା ରଖାଯାଇଅଛି। ପୁରୀରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ପର୍କ ଓ ଶ୍ରଦ୍ଧାର ମିଳିତ ଆନୁକୂଲ୍ୟରେ ଜାତୀୟ ହସ୍ତତନ୍ତ ଦିବସ 2026 ପାଳିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ହସ୍ତତନ୍ତ ପରିଧାନର ଗୁରୁତ୍ୱ, ଭାରତୀୟ ପରମ୍ପରା ଏବଂ ଭୋକାଲ୍ ଫର୍ ଲୋକାଲ୍ ବାର୍ତ୍ତାକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ବୁଣାକାରଙ୍କ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହ ହସ୍ତତନ୍ତ ବସ୍ତ୍ରର ବ୍ୟବହାର ବୃଦ୍ଧି ପାଇଁ ଅତିଥିମାନେ ଏହି ଅବସରରେ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର୍ ଦ ଫ୍ୟୁଚର୍ ଅଫ୍ ହ୍ୟୁମାନିଟି ପକ୍ଷରୁ ପୁରୀ ଘୋଡ଼ାବଜାର ନିକଟ ବୁଦ୍ଧ ମନ୍ଦିରଠାରେ 81ତମ ହିରୋସୀମା ଦିବସ ପାଳିତ ହୋଇଥିବା ବେଳେ ଶାନ୍ତିର ବାର୍ତ୍ତା ବଣ୍ଟନ କରାଯାଇଥିଲା। ଏହି ଅବସରରେ ହିରୋସୀମା ଓ ନାଗାସାକିରେ ପ୍ରାଣ ହରାଇଥିବା ନିରୀହ ଲୋକଙ୍କ ସ୍ମୃତିରେ 2 ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ପରିଶେଷରେ ବିଶ୍ୱ ଶାନ୍ତିର ବାର୍ତ୍ତା ଦେଇ ଶାନ୍ତିର କପୋତ ଉଡ଼ାଯାଇଥିଲା। ଏହାପରେ ବୁଦ୍ଧ ମନ୍ଦିରଠାରୁ ପୁରୀ ଜିଲ୍ଲା ସ୍କୁଲ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
5: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ହଉ ହଉ ହେଲା ଆଉ କ'ଣ ଏକା ମାଘେକେ କ'ଣ ଶୀତ ପଳେଇବ ନା କ'ଣ ହଉ ତମ ଦୁଆରେ ଯୋଡ଼ାଏ ଗାଡ଼ି ଠିଆ ହେଇଛି ବୋଲି ମୁଁ ଦି ଥର ଫେରିଲିଣି କ'ଣ ଗୋଟାଏ କଥାର କିଛି ମହତ୍ଵ ଅଛି ନା
1: ନବଘନ ଭାଇ ଜୁହାରେ ଜୁହାରେ କାହା ଉପରେ ଏମିତି ଲୁଣ ମନ୍ତ୍ର
0: ହରିବୋଲ ଚିହ୍ନା ଲୋକ ଜେମାପା ଜୁହାରେ ଜୁହାରେ ନା ନା ନା ମୁଁ କାହା ସାଙ୍ଗେ କଥା ହଉନି ମୁଁ କହିଥିଲି
1: ଜମା ନୁହେଁ କାହା ଗାଡ଼ି ଅଛି କାହା ଦୁଆର ମୁହଁରେ ସେ କଥା ମତେ କୁହ ମୋରି ଗାଡି ତ ଦୁଆର ମୁହଁରେ ଥୁଆ ହେଇଛି ଟ୍ରାକ୍ଟର ଦିଟା ମୋରି କଥା କହୁଥିବ ଆଉ
0: ପିତ୍ତଳ କାନ
1: କାନ ପିତ୍ତଳ ହବନି ଯାହା ହଉ ଆଖି ଟିକେ ଏମିତି ଦୋଷ ହେଇଛି କାନ ଶୁଭୁଛି ବୋଲି ସବୁ ଜାଣିପାରୁଛି ହଁ ଟିକେ ଚଷମା ଲଗଉଛି ଆଉ
0: ତମେ
1: ହଁ
0: ମୁଁ ତ କେବେଠୁ ଦେଖିଲିନି
1: ସେଇଥିପାଇଁ ପରା କହୁଛି କାନ କିଛି ହେଇନି ସବୁ ଶୁଭୁଛି ମତେ
0: ସବୁ ଆଖି ଯାଇକି ଦେଖଉଥିଲୁ ଡାକ୍ତରଙ୍କୁ ନା
1: ହଁ ଦେଖେଇକି ଚଷମା ପିନ୍ଧୁଛି ବହିପତ୍ର ଟିକେ ପଢୁଛି ନାତୁଣୀକି ଟିକେ ପଢଉଛି ହସୁଛ କ'ଣ ବା
0: ହସିବାର କିଛି କଥା ନାହିଁ ଘର ପରିବାର କାମ ହଉଛି ଚାଷବାସ ମଧ୍ୟ ହଉଛି ଟ୍ରାକ୍ଟର ନଙ୍ଗଳ ଘରେ ଅଛି
1: ଟ୍ରାକ୍ଟର ଦିଟା ଅଛି ବୋଲି ଚାଷ କରୁଛି ଭଡ଼ା କିଛି ପାଉଛି ଆମ ଗୋଷ୍ଠୀରେ ଯାଉଛି ତୁମେ ବି ନେଇଥିଲ ପଇସା ଦେଇନ
0: ମୁଁ ଦେଇନି
1: ନା
0: ସେଥିପାଇଁ ଠୋକିନା ମନା କରିଦେଲ
1: ମନା କରିନଥାନ୍ତି ନା ମୋ ମାଗୁଣୀ ଭାଇ ନବ
0: ନବ
1: ହଁ
0: ତମର ଜାଣିବା ଦରକାର ଟିକେ
1: କ'ଣ
0: କ'ଣ ବନ୍ୟା ଛାଡ଼ିଲା ପୁଣି ବରଷା ହେଲା ପୁଣି କେଇଟା ଜାଗାରେ ନଈରେ ପାଣି ଆସିଲା
1: ବରଷା ଦିନ ବରଷା ହବ
0: ହବ
1: ଆଉ ଆମେ କ'ଣ ଏମିତି ଡରିକି ରହିଯିବା
0: ମୁଁ ସେ କଥା କହିଲି
1: ଆମ ଚାଷ ଚାଲିଥିବ
0: ମଲା ଯୋଉଠି କ୍ଷେତ ଉଜୁଡି ଗଲା ପୁଣି ଥରେ ରୁଆ ରୁଇ ହବ ବିଲଟାକୁ ପାଗ କରା ହବ ମେସିନଟା ଦରକାର ହବ
1: ହଁ ନିଶ୍ଚିତ ହବ
0: ମୁଁ ତ ସେଇଥିପାଇଁ ମାଗିଥିଲି ଆଉ ମନା କରିଦେଲ କିଏ
1: ହଉ ହେଲା ନବ ନବ
0: କ'ଣ ଆର ବର୍ଷକୁ
1: ଭାଇ
0: କ'ଣ
1: ଏଇ ସନ ହବ
0: ଏଇ ସନ ବେଳ ଗଡିଗଲା ପରେ
1: ବେଳ କାଇଁ ଗଡିଯିବ
0: ଆଉ କ'ଣ କହୁଛ
1: ଏମିତି ସମସ୍ତେ ଆମେ ବାଣ୍ଟି କୁଣ୍ଟି ଆମ ପାଖରେ ଯୋଉ ଯନ୍ତ୍ର ଅଛି ଗାଡି ଅଛି ଯଦି ଚାଷବାସ କରିବା ତାହେଲେ ସମସ୍ତେ ଯନ୍ତ୍ର ସାହାଯ୍ୟରେ ଚାଷବାସ
0: କରିପାରିବେ
1: ହଁ ଯାନ୍ତ୍ରିକ କୃଷି କରିବେ ଯାନ୍ତ୍ରିକ କୃଷି ଯନ୍ତ୍ର ମାଧ୍ୟମରେ କୃଷି ଅଳପ ପଇସା ଅଳପ ପରିଶ୍ରମ ଅଳପ ଲୋକବଳରେ ଚାଷ କରିବା ଭଲ ଚାଷ କରିବା ସମୟ ଉପଯୋଗୀ ଚାଷ କରିବା
0: ସେଇଥିନା କି ତ ତମେ ଗୋଡ ନବଉଛ ତମ ଦ୍ୱାରୁ ଦି ଥର ଫେରିଲିଣି
1: ଟ୍ରାକ୍ଟରଟି କରିଛି ବୋଲି ଜିତୁଛି
0: ଆମେ କରିପାରିବୁନି
1: ହଁ ନିଶ୍ଚିତ
0: କେମିତି
1: ତମକୁ ପା ସେଦିନ କହିଥିଲି
0: କୋଉଦିନ
1: ତମେ ଯୋଉ ଗୋଷ୍ଠୀ ମାଧ୍ୟମରେ ଚାଷବାସ କର ଏକତ୍ରିତ ହୁଅ ଗାଡି କିଣ ଯନ୍ତ୍ର କିଣ ଚାଷବାସ କର ଲାଭ ପାଇବ
0: ହବ ହବ ହବ ହବ ବୋଲି ଖାଲି କହିଦେଲେ ହେଇଯିବ
1: ତୁମେ ପରା ସେଦିନ ଯୋଗାଯୋଗ କରିଥିଲ
0: ମୁଁ
1: ହଁ
0: ବୁଝିଲ
1: ଆସି କହିଲ
0: କଥା ନବେବାରେ ବ୍ୟସ୍ତ
1: ହଁ ହଁ
0: ସବୁ ତ ହଁ ହଁ ଶୁଣି ଯାଉଛି ମୁଁ ଏମିତି ହଁ ହଁ ସଜ ଘଡ଼ି
1: ଓହୋ ହଉ
2: ସଜ ଘଡ଼ିଟାରେ ଆଜି ଗୋଟାଏ ସମ୍ବଳପୁରୀ ଗୀତଟାଏ ଶୁଣିବା ଆଉ କ'ଣ ହଁ

0: କ୍ଷେତ୍ରରେ ବା ଯେଉଁ ଅଞ୍ଚଳରେ ଗୋଟିଏ ସମାନ ପ୍ରକାରର ଚାଷ ହେଉଥିବ, ଧରିନିଅନ୍ତୁ ମକା ଚାଷ ହେଉଛି 200 ଏକର ଭଳି ହେଉଛି, ସେଥିରେ 150-150 ଚାଷୀ ସମସ୍ତେ ସମ୍ପୃକ୍ତ ଅଛନ୍ତି, ତ ସେଇଭଳି ଯଦି ଚାଷ ହେଉଥିବ ବା ସେଇଭଳି ଚାଷୀମାନେ ଥିବେ ସେମାନେ ସଂଗଠିତ ହେବାଟା ଟିକେ ସୁବିଧା ହେବ ନା କ'ଣ?
1: ଆଜ୍ଞା, ଯେଉଁଠି ଗୋଟେ କମୋଡିଟି ବା ମାନେ ଗୋଟେ ପ୍ରକାର ଫସଲ ହେଉଛି, ଚାଷୀଙ୍କର ସମାନ ଇଣ୍ଟରେଷ୍ଟ ଅଛି, ସେଭଳି ଚାଷୀ ଯଦି ଏକାଠି ହୁଅନ୍ତି ତାହେଲେ ତାଙ୍କର ବହୁତ ମାନେ ଲାଭ ହୋଇଥାଏ। ଯେମିତିକି ଗୋଟେ ଚାଷୀ ମକା ବିକ୍ରି କରିବ, ତ ତାର ବଜାରରେ ବାର୍ଗେନିଂ ପାୱାର ଯେଉଁଟା ଆମେ କହୁଛୁ ବା ଦରଦାମ କରିବାର ଯେଉଁ କାପାସିଟି ରହିଛି, ସେଇ ଜିନିଷଟା ଜଣେ ଚାଷୀ ଏକାଠି ପାଇନଥାନ୍ତି। କିନ୍ତୁ ଯେତେବେଳେ 500 ଚାଷୀ କି 700 ଚାଷୀ ଏକାଠି ହେବେ, ସେମାନେ ଗୋଟେ ବଲ୍କ ଆମାଉଣ୍ଟରେ ଯେତେବେଳେ ପ୍ରଡକ୍ସନ୍ ହେଉଛି, ସେ ଜିନିଷଟାକୁ ଆମେ ବଜାର ବିଦେଶ ବଜାରକୁ ମଧ୍ୟ ପଠାଇ ପାରିବା। ଆମେ ବହୁତ

0: ବଜାର ବିଦେଶ ବଜାରକୁ ମଧ୍ୟ ପଠାଇ ପାରିବା। ଆମେ ବହୁତ ଏକ୍ଜାମ୍ପଲ୍ ଦେଖୁଛୁ, ବହୁତ ନ୍ୟୁଜ୍ରେ ଆସୁଛି ଯେ ଢେଙ୍କାନାଳ ଆମ୍ବ ଯାଇକି ବିଦେଶରେ ପହଞ୍ଚିଲାଣି, ଓଡ଼ିଶାର ଡ୍ରାଗନ୍ ଫ୍ରୁଟ୍ ଯାଇକି ୟୁକେରେ ବିକ୍ରି ହେଉଛି, କିମ୍ବା ଆମର ବୋଲାଙ୍ଗୀର ପନିପରିବା ଯାଇକି ବାହାରେ ବିଦେଶ ମାର୍କେଟରେ ବିକ୍ରି ହେଉଛି, ଦୁବାଇ ଯାଉଛି, ପ୍ୟାରିସ୍ ଯାଉଛି, ଫ୍ରାନ୍ସ ଯାଉଛି। ତେଣୁ ଏଇସବୁ ଜିନିଷକୁ ଯଦି ଦେଖିବା, ଏସବୁ କେବଳ ଯଦି ମାନେ ସମ୍ଭବ ହେଇଛି ଏପିଓ ପାଇଁ ହେଇଛି। ତେଣୁ ଏପିଓ ଗଠନ କରିକି ଚାଷୀମାନେ ତାଙ୍କର ମାନେ ବଜାର ମୂଲ୍ୟ ବହୁତ ଭଲରେ ପାଇପାରିବେ, ଯେଉଁ ଅଭାବୀ ବିକ୍ରି ହୋଇଥାଏ ଚାଷୀଙ୍କର, ସେଇ ଜିନିଷଟା ଆଉ ହବନି।
1: ଏଫପିଓ ଗଠନ କରିବା ଦ୍ୱାରା ବର୍ତ୍ତମାନ ଓଡ଼ିଶାର ଉତ୍ପାଦ ଯାଇକି ବିଦେଶରେ ପହଞ୍ଚି ପାରୁଛି, ଏଇ ଆପଣ କହୁଛନ୍ତି ନା? ୟା ବାଦ ଆଉ କ'ଣ ସେମାନେ ଲାଭ ପାଉଛନ୍ତି?
0: ଜଣେ ଚାଷୀ ଯେତେବେଳେ ତାର ଇନପୁଟ୍ସ କିଣେ, ମଞ୍ଜି ବିହନ ହଉ, ସାର ହଉ, ଔଷଧ ହଉ, ଯେତେବେଳେ ଏକା କିଣେ ତ ଆମର ଯେଉଁ ଏମଆରପି ଥାଏ ସେଇଥିରେ ଜେନେରାଲି କିଣନ୍ତି ଚାଷୀ। କିନ୍ତୁ ଯେତେବେଳେ ସଂଗଠିତ ହେଇକି 500 ଚାଷୀ ଏକାଠି କିଣୁଛନ୍ତି, ସେତେବେଳେ ତାଙ୍କୁ ସେଇ ଜିନିଷଟା ବହୁତ କମ୍ ମୂଲ୍ୟରେ ମିଳିଥାଏ, ଯାହାଦ୍ୱାରା ସେମାନେ ତାଙ୍କର ଯେଉଁ ପ୍ରଡକ୍ସନ୍ କଷ୍ଟ ସେଇ ଜିନିଷଟା ତାଙ୍କର କମିପାରିଥାଏ, ଚାଷୀଙ୍କର ଯେଉଁ ଉତ୍ପାଦନ ଖର୍ଚ୍ଚ କମିଯାଏ, ତାପରେ ଉତ୍ପାଦର ଭଲ ଦର ମଧ୍ୟ ମିଳିଥାଏ ତାଙ୍କୁ। ଅନେକ ସମୟରେ ଚାଷୀର ନିଜର ଉତ୍ପାଦକୁ, ଯେମିତି ମୁଁ ଏଇ ଟିକେ ପୂର୍ବରୁ କହିଲି ଯେ ନିଜେ ଗୋଟେ ଚାଷୀ ଅଳ୍ପ ଆମାଉଣ୍ଟର ବିକ୍ରି କରିବ, 20 କେଜି କି 25 କେଜି ବିକ୍ରି କରିବ, ତ କମ୍ ରେଟ୍ରେ ବିକ୍ରି କରିବ। ଯେତେବେଳେ ମିଶିକି ସମସ୍ତେ ବିକ୍ରି କରିବେ, ତାଙ୍କ ପାଖରେ ଗୋଟେ ବାର୍ଗେନିଂ ପାୱାର ଆସିବ, ସିଏ ନିଜେ ଦର ଠିକ୍ କରିକି ବାହାର ବଜାର ସହିତ ସିଏ ସଂଯୋଗ ହେଇକି ତାକୁ ସିଧାସଳଖ ବିକ୍ରି କରିପାରିବେ। ଏବେ ସରକାର ଚାହୁଁଛନ୍ତି ଯେ ଏପିଓ ମାନଙ୍କୁ ଆମର ଯେଉଁ ଗଭର୍ଣ୍ଣମେଣ୍ଟର ମାନେ ଅଛି, ଇ ନାମ ହଉ, ଓଏନ୍ଡିସି ହଉ, ଜେମ୍ ଭଳି ଡିଜିଟାଲ ପ୍ଲାଟଫର୍ମ ସହିତ ମଧ୍ୟ ଯୋଡ଼ା ଯାଉଛି। ତେଣୁ ଏହା ଚାଷୀଙ୍କ ପାଇଁ ଗୋଟେ ନୂଆ ବଜାର ଆଉ ଭଲ ମୂଲ୍ୟ ପାଇବାର ସୁଯୋଗ ସୃଷ୍ଟି କରୁଛି, ଉତ୍ପାଦର ମୂଲ୍ୟ ବୃଦ୍ଧି ହେଇପାରିବ। ଚାଷୀ ଏକାକି ଯଦି କେବଳ କଞ୍ଚା ଉତ୍ପାଦ ବିକ୍ରି କରେ ତେବେ ଆୟ ସୀମିତ ରହିଥାଏ, କିନ୍ତୁ ଏପିଓ ମାଧ୍ୟମରେ ସେ ଯଦି ଗ୍ରେଡିଂ ସର୍ଟିଂ କରିକି, କ୍ଲିନିଂ ପ୍ରୋସେସିଂ ପ୍ୟାକେଜିଂ କରିକି, ଭାଲ୍ୟୁ ଏଡିସନ୍ କରିକି ବିକ୍ରି କରିପାରିବେ, ତାହେଲେ ଉତ୍ପାଦର ମୂଲ୍ୟ ବୃଦ୍ଧି ମଧ୍ୟ ହୋଇପାରିବ।
1: ଏଇ ଗୁଡ଼ିକ ଟିକେ ମୁଁ ଭାବୁଛି ବିସ୍ତୃତ ଆକାରରେ କହିବାର ଅଛି କି ଏଇ ଯେଉଁ ଗ୍ରେଡିଂ ପ୍ରୋସେସିଂ ପ୍ୟାକେଜିଂ ଏଇ ଜିନିଷ ଗୁଡ଼ିକ କ'ଣ?
0: ଧରନ୍ତୁ ଆମେ ବାଇଗଣ କଥା କହିବା, ବାଇଗଣ ଆମେ ତୋଳିଲେ ତାର ବିଭିନ୍ନ ସାଇଜ୍ର ଥାଏ, 100 ଗ୍ରାମରୁ ଆରମ୍ଭ କରିକି 500 ଗ୍ରାମ 700 ଗ୍ରାମ ପର୍ଯ୍ୟନ୍ତ ବି ସାଇଜ୍ ଆସେ ବାଇଗଣର। ତେଣୁ ତାକୁ ଯଦି ଆମେ ଗୋଟେ ସାଇଜ୍ର କରିକି ବିକ୍ରି କରୁଛୁ ମାର୍କେଟକୁ, ତାହେଲେ ଅଲଗା ଅଲଗା ସାଇଜ୍ର ଅଲଗା ଅଲଗା ଭାଲ୍ୟୁ ଆସେ, ତ ତାକୁ ହିଁ ଆମେ କହୁଛୁ ଗ୍ରେଡିଂ।
1: ଆକାର ଅନୁସାରେ ତାକୁ
0: ଆକାର ଅନୁସାରେ, ତାର ରଙ୍ଗ ଅନୁସାରେ, ତାର ସବୁ ଦେଖିକି ମାନେ ହଁ କିସମ, ଯୋଉଟା ଡ୍ୟାମେଜ୍ ହେଇଯାଇଛି ତାକୁ ଗୋଟେ କ୍ୟାଟେଗରୀ, ଯୋଉଟା ଭଲ ଅଛି ତାକୁ ଗୋଟେ କ୍ୟାଟେଗରୀ, ଏମିତି କରିକି ବିକ୍ରି କଲେ ଆମେ ଭଲ ମୂଲ୍ୟ ପାଇପାରିବା। କିମ୍ବା ଆମେ ଡାଲି, ସାଧାରଣ ମୁଗ, ବିରି, ହରଡ଼ ଯୋଉଟା ଆମେ ହାଟରେ ବିକ୍ରି କରୁଛୁ, ତାକୁ ଯଦି ଚୋପା ଛଡ଼େଇକି ଆମେ ସାଧାରଣ ନର୍ମାଲ ଟିକେ ପ୍ୟାକିଂ କରିକି ବିକ୍ରି କରିବା, ତାହେଲେ ଅଧିକ ମୂଲ୍ୟ ପାଇପାରିବା। ପ୍ରୋସେସିଂ କହୁଛୁ। ସାଧାରଣ ଗୋଟେ ଏପିଓ ଚାହିଁଲେ ଗୋଟେ ଡାଲି ମିଲ୍ଟେ ରଖିପାରିବେ, ତେଲ ମିଲ୍ଟେ ରଖିପାରିବେ, ଖାଲି ସୋରିଷ ବା ରାଶି ଆମେ ମଜାରେ ବିକ୍ରି କରିଦେଉଛୁ, 80 ଟଙ୍କା 90 ଟଙ୍କା କେଜିରେ ଆମେ ବିକ୍ରି କରୁଛୁ, ତାକୁ ଯଦି ତେଲ କରିକି ବିକ୍ରି କରିବା ତାହେଲେ ସେଇ ଜାଗାରେ 400 ଟଙ୍କା 500 ଟଙ୍କା ଆମେ ପାଇପାରୁଛୁ। ତେଣୁ ଏଇସବୁ ଜିନିଷ ଏପିଓ ମାଧ୍ୟମରେ ମାନେ ସମ୍ଭବ ହେଇପାରିବ।
1: ଆଉ ଗୋଟେ ଆପଣ କହିଲେ ଭାଲ୍ୟୁ ଆଡିସନ୍ ବା ମୂଲ୍ୟଯୁକ୍ତ, ଆମେ କେମିତି ନିଜ ଉତ୍ପାଦଟାକୁ ମୂଲ୍ୟଯୁକ୍ତ କରିପାରିବା?
0: ମୂଲ୍ୟଯୁକ୍ତ କରିପାରିବା ଗୋଟେ ହେଲା ଆମେ ଯଦି ତାର ଫର୍ମ ଚେଞ୍ଜ କରିଦବା, ଆମେ କ୍ଷୀର କରୁଛୁ ମାନେ ଡାଇରେକ୍ଟ କ୍ଷୀର ବିକ୍ରି କରୁଛୁ, କ୍ଷୀରରୁ ଯଦି ପନିର କରିବା କିମ୍ବା ଦହି କରିବା, ରାବିଡ଼ି କରିବା, ଇଏ ଗୋଟେ ପ୍ରକାର ହେଇପାରିବ। ତାର ପ୍ଲେସ୍ ଚେଞ୍ଜ କରିଦବା, ଆମେ କୋବି ବିକ୍ରି କରୁଛୁ, ଗାଁରେ ତୋଳିକି ବିକ୍ରି କରୁଛୁ, ସେଇ ଜିନିଷଟାକୁ ଏନ୍ଏଚ୍ ସାଇଡ଼୍ରେ ନେଇକି ବିକ୍ରି କରିବା, ତ ତାର ପ୍ଲେସ୍ ଚେଞ୍ଜ ହେଇଗଲା। ଆଉ ଗୋଟେ ରହିଲା ଟାଇମ୍, କୋଉ ଟାଇମ୍ରେ ଆମେ ଜିନିଷଟାକୁ ବଜାରକୁ ଛାଡ଼ିବା। ଫୁଲ ଚାଷ କରୁଛୁ, ଆମର ଓଡ଼ିଶାରେ ପର୍ବପର୍ବାଣି ଷ୍ଟାର୍ଟ ହେଉଛି ଗଣେଶ ପୂଜା ପାଖରୁ ଆରମ୍ଭ କରିକି ଆମେ ତାପରେ ଆମର ପାର୍ବଣ ଋତୁ ଆରମ୍ଭ ହେଉଛି, ଯଦି ସେଇ ଟାଇମ୍ରେ ଆମର ଫୁଲ ପ୍ରଡକ୍ସନ୍ ହେଉଛି ତାହେଲେ ସେଇ ଟାଇମ୍ରେ ଆମେ ଭଲ ମୂଲ୍ୟ ପାଇପାରିବା।
1: କିନ୍ତୁ ସରକାରୀ ସ୍ତରରେ କ'ଣ କରାଯାଉଛି ଯେମିତି ଚାଷୀଙ୍କ ପାଖରେ ସିଧାସଳଖ ସୂଚନା ପହଞ୍ଚିବ, ସେମାନେ ସଚେତନ ହେବେ?
0: ଆହୁରି ବହୁତ ଅଧିକ ବେନିଫିଟ୍ ରହିଛି, ଯେମିତିକି ଏପିଓ ତାଙ୍କର ସବୁବେଳେ କାପାସିଟି ବିଲ୍ଡିଂ ପ୍ରୋଗ୍ରାମ୍ସ ହେଉଛି, ସବୁ ଜିଲ୍ଲାରେ କୃଷି ବିଜ୍ଞାନ କେନ୍ଦ୍ର ଅଛି, ଆଉ ସବୁ କୃଷି ବିଜ୍ଞାନ କେନ୍ଦ୍ରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର୍ ଏପିଓ ଗୋଟେ ପ୍ରୋଜେକ୍ଟ ଚାଲିଛି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର। ଜିଲ୍ଲାରେ ଯେତିକି ବି ଏପିଓ ଅଛନ୍ତି ସମସ୍ତଙ୍କର କାପାସିଟି ସେଠି ବିଲ୍ଡିଂ କରୁ। କ'ଣ ତାଙ୍କର ଯେଉଁମାନେ ବିଓଡି ମେମ୍ବର ରହିଛନ୍ତି କିମ୍ବା ସିଇଓ ରହିଛନ୍ତି, ଆକାଉଣ୍ଟାଣ୍ଟ ରହିଛନ୍ତି, ତାଙ୍କୁ ଡାକିକି ଆମେ କାପାସିଟି ବିଲ୍ଡିଂ ଟ୍ରେନିଂ ପ୍ରୋଗ୍ରାମ କରୁ ଯେ ସେମାନେ ମାର୍କେଟିଂ କେମିତି କରିବେ। ଧୀରେ ଧୀରେ ଆମେ ପ୍ରଡକ୍ସନରୁ ମାର୍କେଟିଂ ଆଡ଼କୁ ଯିବା, କୃଷିକୁ କୃଷି ନୁହଁ ଆମେ ବ୍ୟବସାୟିକ ଭିତ୍ତିରେ କରିବା, ଯାହାଦ୍ୱାରା ଆମର ଚାଷୀ ଅଧିକ ଲାଭବାନ ହୋଇପାରିବେ। ତେଣୁ ସରକାରଙ୍କର ନିଶ୍ଚିତ ଭାବରେ ବହୁତ ପ୍ରଚେଷ୍ଟା ରହିଛି, ତାଙ୍କୁ ଆମେ ଟେକ୍ନୋଲୋଜି

0: ଠୁ ଆରମ୍ଭ କରିକି ଯେକୌଣସି ଚାଷର ଆପଣଙ୍କର ଧାନ ଠୁ ଆରମ୍ଭ କରିକି ମିନ ପର୍ଯ୍ୟନ୍ତ ଯେକୌଣସି ଜିନିଷରେ ସେମାନେ ଟେକ୍ନୋଲୋଜିକାଲ ଗାଇଡ଼ାନ୍ସ ଚାହୁଁଛନ୍ତି, ତାଙ୍କ ପାଖରେ କୃଷି ବିଜ୍ଞାନ କେନ୍ଦ୍ର ଅଛି ସବୁ ଜିଲ୍ଲାରେ, ତେଣୁ ବୈଜ୍ଞାନିକ ଜ୍ଞାନ କୌଶଳ ସେମାନେ ସେଠୁ ନେଇପାରିବେ।
1: ତ ଏଇ କ୍ଷେତ୍ରରେ ଚାଷୀମାନଙ୍କର ଆଗ୍ରହ କେମିତି କ'ଣ ଆପଣ ଦେଖୁଛନ୍ତି?
0: ଚାଷୀଙ୍କର ଆଗ୍ରହ ବହୁତ ଭଲ ଅଛି। ଯେଉଁମାନେ ପ୍ରଥମତଃ ଚାଷୀ ଯେଉଁମାନେ ଏପିଓ ବିଷୟରେ ଜାଣିନଥାନ୍ତି, ତାଙ୍କୁ ଆକ୍ଚୁଆଲି ଗୋଟେ ଯେତେବେଳେ ଏପିଓରେ ଯୋଡ଼ି ହୁଅନ୍ତି, ତାଙ୍କୁ ଗୋଟେ ସେୟାର ହୋଲ୍ଡର ହେବା ପାଇଁ ଗୋଟେ ପଇସା ଡିପୋଜିଟ୍ କରିବା ପାଇଁ ପଡ଼ିଥାଏ, 1000 ଟଙ୍କା ହେଉ କି ମାନେ 500, 2000, ଏଇଟା ତାଙ୍କ ଲୋକଙ୍କର କାପାସିଟି ଦେଖିକି ଏପିଓ ଡିସାଇଡ୍ କରେ କି କେତେ ଟଙ୍କା ତାଙ୍କର ସେୟାର ହୋଲ୍ଡର ମାନେ ସେୟାର କ୍ୟାପିଟାଲ କେତେ କଲେକ୍ସନ କରାଯିବ।
1: ତେଣୁ
0: ଏଇଟା ଯେଉଁ କରାହୁଏ, ଆକ୍ଚୁଆଲି ଏପିଓ ଯେତେବେଳେ ଫର୍ମେସନ ହୁଏ, ମାନନ୍ତୁ 100-200 ମେମ୍ବର ହେବେ କି 300 ମେମ୍ବର ହେବେ, ଗୋଟେ ସେୟାର କ୍ୟାପିଟାଲ ଦେଇକି ସେମାନେ ମେମ୍ବରସିପ୍ ଜଏନ୍ କରନ୍ତି। କାରଣ ଏଇ ଏପିଓର କେହି ଓନର ନାହାନ୍ତି, ସେ ଚାଷୀ ନିଜେ ନିଜେ ହେଉଛନ୍ତି ଜଣେ ଜଣେ ଓନର, ତେଣୁ ସେମାନେ ଗୋଟେ ସେୟାର କ୍ୟାପିଟାଲ ଦେଇକି ଜଏନ୍ ହୁଅନ୍ତି। ଧରନ୍ତୁ 100 ଜଣ ଗୋଟେ ମେମ୍ବର ହେଲେ, 1000-1000 ଟଙ୍କା ଦେଲେ କେତେ ଟଙ୍କା ହେଲା, ତ ସେଇ ଯେଉଁ ଆମାଉଣ୍ଟ ହୁଏ ଆପଣଙ୍କର 1,00,000 ହଉ କି ମାନେ 10,00,000 ହଉ, ଯେତେବେଳେ 500, 700, 1,000 ମେମ୍ବର ଯୋଡ଼ି ହେଇଯାନ୍ତି, ତାଙ୍କ ପାଖରେ ଗୋଟେ ସିଡ୍ କ୍ୟାପିଟାଲ ହୁଏ 10,00,000 ଟଙ୍କାର, ଯାହାକୁ ମ୍ୟାଚିଂ କରିକି ଗଭର୍ଣ୍ଣମେଣ୍ଟ ମଧ୍ୟ ସେତିକି ସମାନ ଆମାଉଣ୍ଟର ଗୋଟେ ଫଣ୍ଡିଂ ତାଙ୍କୁ ଦିଅନ୍ତି। ମେନଲି ଯେ ଚାଷୀଙ୍କର ଯାହା ବି ଉତ୍ପାଦନ ହେଲା ତାକୁ ଏମାନେ କେମିତି ବିକ୍ରି କରିବେ, ଯେଉଁ ମିଡିଲମ୍ୟାନ ଆମର ଯେଉଁ ରହୁଥିଲେ, ଚାଷୀ ଯେତେବେଳେ ବିକ୍ରି କରୁଛି ଜଣେ ମିଡିଲମ୍ୟାନକୁ ବିକ୍ରି କରୁଛି, ସିଏ ଆଉ ଜଣକୁ, ଏମିତି ହେଇକି କଞ୍ଜୁମର ପାଖରେ ଯେତେବେଳେ ପହଞ୍ଚୁଛି, ଧରନ୍ତୁ ଚାଷୀ 10 ଟଙ୍କାରେ ଟମାଟୋ ବିକ୍ରି କରୁଛି, ଆମ ପାଖରେ ସେଇଟା ପହଞ୍ଚିଲା ବେଳକୁ 60 ଟଙ୍କା ହେଇଯାଉଛି କି 70 ଟଙ୍କା ହେଇଯାଉଛି, ତ ଏଇ ଯେଉଁ 10-70 ଏଇ ଯେଉଁ ଗ୍ୟାପ୍ଟାକୁ ମିନିମାଇଜ୍ କରିବା ପାଇଁ ଏପିଓ ଆସିଲା। କି ଏଇ ଯେଉଁ ମିଡିଲମ୍ୟାନ ବହୁତ ଲମ୍ବା ଯେଉଁ ଚେନ୍ ଥିଲା, ସେଇ ଚେନ୍ଟା ଆଉ ରହିବନି, ଏତେ ଲମ୍ବା ରହିବନି। ଯେଉଁ ଜାଗାରେ ଚାଷୀ 10ରେ ବିକ୍ରି କରୁଥିଲା, ସିଏ ଏପିଓକୁ 30ରେ ଯଦି ବିକ୍ରି କରିବ, ଏପିଓ ହୁଏତ ତାକୁ 40ରେ ବିକ୍ରି କରିବ। ମାନେ ଚାଷୀ ଯେଉଁ 10ରେ ବିକ୍ରି କରୁଥିଲା ତାର ଲାଭ 20 ଟଙ୍କା ଏକ୍ସଟ୍ରା ହେଲା, ଆଉ ଯେଉଁ ଏପିଓର ଲାଭ ହେଲା ସେଇଟା ବି ଚାଷୀର ଲାଭ ହେଲା, କାରଣ ସେ ଅର୍ଗାନାଇଜେସନର ଓନର ହେଉଛନ୍ତି, ସେ ନିଜେ ଚାଷୀ
1: ଏବଂ ଖାଉଟି
0: ମଧ୍ୟ ଲାଭ ବି ପାଉଛନ୍ତି।
1: ଅନୁଧ୍ୟାନ କଲେ ଏଇଆ ବୁଝୁଛେ କି ଆମ ରାଜ୍ୟରେ କୃଷକମାନଙ୍କ ପାଇଁ ଗୋଟେ ଭଲ ବଜାର ଉପଲବ୍ଧ ହୋଇପାରୁନାହିଁ, ନିଜର ଉତ୍ପାଦିତ ଦ୍ରବ୍ୟର ସେ ଉଚିତ ମୂଲ୍ୟ ପାଉନାହାନ୍ତି, ଯେଉଁ କାରଣରୁ ତାଙ୍କର ଅନେକ ସମୟରେ କ୍ଷତି ହେଉଛି। ସମୟ ତ ହେଇଗଲାଣି, ଗୋଟିଏ ଶେଷ ପ୍ରତିକ୍ରିୟା ଆପଣଙ୍କଠାରୁ ଚାହିଁବୁ। ଏଇ ଯେଉଁ ଏଫପିଓର କଥା ଆସୁଛି, ଯଦି ଏଥିରେ ବାସ୍ତବିକ ପ୍ରତ୍ୟେକ ଚାଷୀ ସାମିଲ ହେଉଛନ୍ତି, ତାହେଲେ ଏମାନଙ୍କର ଗୋଟେ ସୁରକ୍ଷିତ ଭବିଷ୍ୟତ ଆମେମାନେ ଦେଖିପାରିବା କି?
0: ନିଶ୍ଚିନ୍ତ ଭାବରେ ଦେଖିପାରିବା। ପିଓରେ ସେମାନେ ଯଦି ଯୋଗ ଦେଉଛନ୍ତି, ତାହେଲେ ଆମେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ହଉ, କୃଷି ବିଭାଗ ତରଫରୁ ହଉ, ହର୍ଟିକଲଚର ଡିପାର୍ଟମେଣ୍ଟ, ଫିସରୀ, ଏଆର୍ଡି ସବୁ ଡିପାର୍ଟମେଣ୍ଟରୁ ବହୁତ ସାରା ଟ୍ରେନିଂ ହୁଏ। ଏଥିରେ ଜଣାପଡ଼େ କି ଆମେ କେଉଁ ଟାଇପ୍ର ଚାଷ କରିବା ଦରକାର, କେଉଁ ଟାଇପ୍ର ମାନେ ଜ୍ଞାନକୌଶଳ ଆମେ ବ୍ୟବହାର କରିବା, ଯେଉଁଥିପାଇଁ ଆମର ଏଇ ଯେଉଁ ଦୈବୀ ଦୁର୍ବିପାକ ରହିଛି ତାର କ୍ଷତି ମାନେ କମେଇ ପାରିବା। ତେଣୁ ଏସବୁ ବିଷୟରେ ଚାଷୀମାନେ ଟିକେ ସଚେତନ ହେବା ଦରକାର। ବର୍ତ୍ତମାନ ଟାଇମ୍ ଆସିଯାଇଛି, ସମସ୍ତେ ନିଜକୁ ଟିକେ ଯୋଡ଼ିକି ରଖନ୍ତୁ। ଏପିଓ ହେଉ, କୃଷି ବିଜ୍ଞାନ କେନ୍ଦ୍ର ହେଉ, କୃଷି ବିଭାଗ ହେଉ, ସବୁ ବିଭାଗ ସହିତ ଯୋଡ଼ି ହେଇକି ରହିଲେ ସେମାନେ ଜାଣିପାରିବେ ଯେ ଆଗାମୀ କ'ଣ ଦୁର୍ବିପାକ ଆସୁଛି, ବା ସେଥିପାଇଁ ଆମର ପ୍ରିପେୟାର୍ଡନେସ୍ କ'ଣ ରହିବ, ବା ଆମର ସତର୍କତା କ'ଣ ରହିବ।
1: ସମୟ ହୋଇଯାଇଛି। ମ୍ୟାଡାମ୍ ରୋଜାଲିନ୍ ମହନ୍ତ ଆଜି ଆମ ସହିତ ଉପସ୍ଥିତ ଥିଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ପୁଣିଥରେ ଧନ୍ୟବାଦ ଜଣାଉଛୁ। ଆଜ୍ଞା, ନମସ୍କାର।
0: ନମସ୍କାର।
2: କେଡ଼େ ସୁନ୍ଦର ଆଲୋଚନା! ଆ ମହାଶୟା ତ ଯାହା ଯେମିତି ବୁଝେଇ କହିଦେଲେ!
3: ଓ ମହାଶୟାଙ୍କୁ ଆମ ଅନୁଷ୍ଠାନ ତରଫରୁ
2: ଆଉ ଥରେ ଧନ୍ୟବାଦ।
3: ଯେ ଜଣେ ଚାଷୀ ଭାଇଙ୍କ ଠାରୁ ଆମେ ଟିକେ ତାଙ୍କ ଅନୁଭୂତିର କଥା ଟିକେ ଶୁଣିଲେ କେମିତି ହୁଅନ୍ତା?
2: ଭାରି ବଢିଆ ହୁଅନ୍ତା। ଆଉ
3: କେମିତି କଣ ପରିଶ୍ରମ କରିକି କେତେ କଣ ରୋଜଗାର କରୁଛନ୍ତି ଜାଣିବାନି?
2: ହଁ, ନିଶ୍ଚିତ ଜାଣିବା, ଅନୁଭୂତି କଥା ତ।
3: ଆଉ
2: ହଉ,
4: ମୁଁ ହେଉଛି ପତିତ ପବନ ରାଉତ। ଆମ ଘର ହେଉଛି ବାଙ୍କୀ ବ୍ଲକ କଦଳୀବାଡ଼ି ପଞ୍ଚାୟତ କଦଳୀବାଡ଼ି ଗ୍ରାମରେ। ମୁଁ ଜଣେ ଚାଷୀ, ଚାଷ ହେଲା ମୋର ପେଶା ଏବଂ ମୁଁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ କରିଛି। ସାମ୍ବାଦିକତା ହେଲା ମୋର ନିଶା।
1: ସାମ୍ବାଦିକତା ବି କରେ,
4: ମୁଁ ସାମ୍ବାଦିକତା ସହିତ ଏ ଚାଷ କାମ ମଧ୍ୟ କରେ।
1: ତାମାନେ ଆପଣ ଜଣେ ଉଚ୍ଚ ଶିକ୍ଷିତ ଏବଂ ଏବେ ବୟସ କେତେ ହେଇଗଲା?
4: ବୟସ 50 ପାର ହେଇଗଲା।
1: 50 ପାର ହେଇଗଲା। ଆଜ୍ଞା, କେବେଠୁ କୃଷି କ୍ଷେତ୍ର ସହ ଯୋଡ଼ି ହେଲେ?
4: ଯେବେଠୁ ପାଠପଢ଼ା ଛାଡ଼ିଲି 1993 ମସିହାରୁ, ସେବେଠୁ ବାପାଙ୍କ ସହିତ କୃଷି କାର୍ଯ୍ୟରେ ଜଡ଼ିତ ହେଲି। ମୁଖ୍ୟ ଚାଷ ହେଲା ଧାନ। ଧାନ ପାଇଁ ଯେତିକି ଯାହା ଆବଶ୍ୟକ ବାପାଙ୍କ ସହ ସହଯୋଗ କରିବା, ସେଇଠୁ ଚାଷ କାମ ସହିତ ସଂଶ୍ଲିଷ୍ଟ ହେଲି। ଏବଂ ପରେ ଯେତେବେଳେ ଦେଖିଲି କେବଳ ଧାନ ଚାଷ କରିକି ପରିବାର ମେଣ୍ଟେନ୍ କରିହେବନି, ବା ନିଜର ଗୁଜୁରାଣ ମେଣ୍ଟେଇ ହେବନି, ବା ଅନ୍ୟମାନେ ଯେଉଁ ପରିବାରକୁ ସମ୍ପୂର୍ଣ୍ଣ ଭାବରେ ଚଳେଇ ହେବନି, ଜଳସେଚନ ମଧ୍ୟ ଦରକାର ପଡ଼ିଲା ଚାଷ ପାଇଁ। ତେଣୁ ଗୋଟେ ପୋଖରୀ ଖୋଳିବା ପାଇଁ ଯୋଜନା କରାଗଲା ଏବଂ ସରକାରଙ୍କ ତରଫରୁ

0: କରି 2010-11 ମସିହାରେ ମୁଁ ପୋଖରୀଟେ ଖୋଲି 2.5 ଏକରରେ ଗୋଟେ ପୋଖରୀରେ କଲୁ।
1: ଶ୍ରୀଯୁକ୍ତ ରାଉତ 1993 ମସିହାରୁ ଆପଣ କୃଷି କ୍ଷେତ୍ରକୁ ଆସିଲେ, ସେତେବେଳକୁ ବୋଧହୁଏ +3 ପାସ୍ କରିଯାଇଥିଲେ।
0: ହଁ
1: ଆଚ୍ଛା, ପୁଣି 2010-11 ବେଳକୁ ଆପଣ ଗୋଟିଏ ପୋଖରୀ କଲେ।
0: ଆଜ୍ଞା,
1: ଏ ଯେଉଁ ମଝି ସମୟଟା ରହିଲା ତାକୁ କେମିତି କ'ଣ କେମିତି ବିନିଯୋଗ କଲେ, କାରଣ ଆପଣ ପୁଣି ସାମ୍ବାଦିକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି।
0: ପାଠପଢ଼ା ସରିଲା ପରେ ଚାଷ କାମକୁ ଆସିଲି, ବାପାଙ୍କୁ ସାହାଯ୍ୟ କଲି, କିନ୍ତୁ ପାଠପଢ଼ାରେ ରୁଚି ଯାଇନଥିଲା। ତା ସହିତ ସାମ୍ବାଦିକତା ପାଠ ପଢ଼ା ହେଲା, କିଛି ବନ୍ଧୁଙ୍କ ସହଯୋଗରେ ଏବଂ ପ୍ରୋତ୍ସାହନରେ ଯେତେବେଳେ ଚାଷ ସାମ୍ବାଦିକତା କ୍ଷେତ୍ରକୁ ଆସିଲି, ବହୁତ ଲୋକଙ୍କ ସହିତ ମିଶିଲି, କୃଷି ବିଜ୍ଞାନୀମାନଙ୍କ ସହିତ ମିଶିଲି, ସଫଳ ଚାଷୀମାନଙ୍କ ସହିତ ମିଶିଲି, ସେମାନଙ୍କର ଖବର ମଧ୍ୟ ପରିବେଷଣ କଲି ଏବଂ ଦେଖିଲି ଯେ ପାରମ୍ପରିକ ଚାଷରେ ପରିବାର ପୋଷିବା ସମ୍ଭବ ନୁହେଁ, କିଛି ନୂଆ କରିକି ଦେଖାଇବାର ସମୟ ଅଛି। ଯେହେତୁ ଆମର କିଛି ଜମିବାଡ଼ି ଅଛି, ତେଣୁ ସେଠି ଗୋଟିଏ ପୋଖରୀଟେ ଖୋଳିବା ପାଇଁ ଯୋଜନା କରାହେଲା ଏବଂ ଘରେ କହି ଏ ବାବଦରେ ଗୋଟେ ସରକାରଙ୍କ ପାଖରୁ ଲୋନ୍ ପାଇଁ ଆପ୍ଲାଏ କରିକି ଲୋନ୍ ଆଣିଲୁ।
1: ତାମାନେ କୃଷି ବିଜ୍ଞାନୀଙ୍କର ପରାମର୍ଶ ନିଶ୍ଚିତ ନେଇଥିବେ?
0: କୃଷି ବିଜ୍ଞାନୀମାନେ ହିଁ ପ୍ରୋତ୍ସାହିତ କଲେ ଯେ ଆପଣଙ୍କର ତ ଜାଗା ଅଛି, ଆପଣ ମଧ୍ୟ ପାଠଶାଠ ପଢ଼ିଛନ୍ତି, ତେଣୁ ଆପଣ କେବଳ ପାରମ୍ପରିକ କୃଷି କାହିଁକି କେବଳ ଧାନ ଚାଷ କରିବେ ବା ଅନ୍ୟ କିଛି ପରିବାପତ୍ର କରିବେ, ଆପଣ ଅଲଗା କିଛି କରନ୍ତୁ ଯେଉଁଟା ଲାଭଜନକ ହୋଇପାରିବ। ମୁଁ ସେମାନଙ୍କୁ ପଚାରିଲି କ'ଣ ହେଇପାରିବ ଲାଭଜନକ, ନା ଆପଣଙ୍କର ତ ଜାଗା ଅଛି ଏବଂ ଭଲ ଜାଗା ଅଛି, ତେଣୁ ଆପଣ ଗୋଟେ ପୋଖରୀ କରନ୍ତୁ, ସରକାରଙ୍କର ମଧ୍ୟ ଋଣର ବ୍ୟବସ୍ଥା ଅଛି, ପ୍ରୋତ୍ସାହନର ବ୍ୟବସ୍ଥା ଅଛି। ସେମାନଙ୍କ ସହିତ ଅନୁପ୍ରାଣିତ ହୋଇକି ଏଇ ମାଛ ଚାଷ ପାଇଁ ମନ ବଳେଇଲି।
1: ତ ବର୍ତ୍ତମାନ ଜଣେ ଶ୍ରୋତା ଆପଣଙ୍କୁ ଶୁଣୁଥିବେ ଏବଂ ତାଙ୍କ ଭିତରେ ଗୋଟେ ଆଗ୍ରହ ଆସିବ ଯେ ସିଏ ବି ଜଣେ ମାଛ ଚାଷୀ ହିଁ ଆଗକୁ ଆସିବେ, ତେବେ ମାଛ ଚାଷର ପ୍ରଥମ ସୋପାନଟା
0: ପ୍ରଥମ ମାଛ ଚାଷ ପାଇଁ ଗୋଟେ ଜଳ ଉତ୍ସ ଦରକାର, ତେଣୁ ପୋଖରୀଟେ ଖୋଳିଲେ, ଲୋନ୍ ହଉ କି ଯେମିତି ହଉ, ଆପଣ ପୋଖରୀଟେ ଖୋଳିଲେ, ପୋଖରୀ ଖୋଳିଲେ ମାଟି ପରୀକ୍ଷା ହେଲା ମୁଖ୍ୟ, ଆପଣଙ୍କର କେଉଁ ପ୍ରକାରର ମାଟି ସେଇଟା।
1: ମୁଁ ନୂଆ ପୋଖରୀ ନ କରି ଯଦି ମୋର ନିଜର ପୋଖରୀ ଅଛି, ଗାଁ ପୋଖରୀ ଅଛି, ପଞ୍ଚାୟତ ପୋଖରୀ ଅଛି, ତ ଚାଷ କରିପାରିବି ନା?
0: ହଁ ନିଶ୍ଚିତ।
1: ତାହେଲେ କ'ଣ କରିବାକୁ ପଡ଼ିବ?
0: ପାଣି ପରୀକ୍ଷା କରିବ,
1: ପାଣି ପରୀକ୍ଷା,
0: ପାଣି ପରୀକ୍ଷା କରିବ, ପାଣି ପରୀକ୍ଷା କଲେ ପାଣିର pH କେତେ ଅଛି, ତାର ସେଥିରେ ପ୍ଲାଙ୍କ୍ଟନ୍ କେତେ କେମିତି ହେଇପାରିବ, ତାର ପ୍ଲାଙ୍କ୍ଟନ୍ ପାଇଁ କ'ଣ କ'ଣ ଆବଶ୍ୟକ ସବୁ ମିଳିଯିବ ଆପଣଙ୍କୁ ଲାବୋରେଟୋରୀରୁ।
1: ଆପଣ କହୁଥିଲେ ମାଟି ପରୀକ୍ଷା କରିବାକୁ ପଡ଼ିବ, ଏଇଟା କେତେବେଳେ କରିବାକୁ ପଡ଼େ?
0: ପ୍ରଥମ ଯଦି ଆପଣ ନୂଆ ପୋଖରୀ ଯଦି କରିବେ, ତାହେଲେ ମାଟିଟା ପରୀକ୍ଷା କରିବେ। ମାଟିଟା ପରୀକ୍ଷା କଲେ କ'ଣ କି, ମାଟିର ଅମ୍ଳତ୍ୱ ଦେଖିକି ସେ ଅନୁସାରେ ଆପଣ ସାର ଖତ ପ୍ରୟୋଗ କରିବେ,
1: ପୋଖରୀରେ ସାର ଖତ ମଧ୍ୟ ପ୍ରୟୋଗ କରିବେ
0: ନିଶ୍ଚିତ।
1: ଆପଣ କେମିତି କ'ଣ କରିଥିଲେ?
0: ମୁଁ ଯେଉଁ ପ୍ରୋସେସର କରିଥିଲି ମାଟି ପରୀକ୍ଷା କରିଥିଲି, ମାଟି ପରୀକ୍ଷା କଲା ପରେ ବିଶେଷଜ୍ଞମାନଙ୍କର ପରାମର୍ଶ ଅନୁସାରେ ଆମେ ସାର ଖତ ଯେତିକି ଦେବା କଥା ମାଟିରେ ସେତିକି ଦେଲୁ, ତାପରେ ପାଣି ଯେତେବେଳେ ହେଲା, ତାପରେ ପାଣିକି ନେଇକି ପରୀକ୍ଷା କରିଲୁ ଯେ ସେଥିରେ ପ୍ଲାଣ୍ଟର ସଂଖ୍ୟା କେତେ ଅଛି, ଏଥିରେ କେଉଁ କେଉଁ ଜାଁଳ ବଢ଼ିପାରିବେ ଏବଂ କେଉଁ ଜାଁଳ ଅଧିକ ପରିମାଣରେ ବଢ଼ିପାରିବେ, କେଉଁଟା କମ୍, ତିନିଟା ଲେୟରରେ ଚାଷ ହବ ନା, ରୋହି ଭାକୁର ମିରିକାଳ, କେଉଁ ଜାଁଳ କେତେ ପରିମାଣରେ ଛଡ଼ା ହବ, ତାଙ୍କ ପରାମର୍ଶ ଛଡ଼ା ହେଲା।
1: ତାମାନେ ମଧୁର ଜଳରେ ଯେଉଁ ମାଛ ଚାଷଟି ଆମେ କରୁଛେ ମୁଖ୍ୟତଃ ତିନୋଟି, ରୋହି ମିରିକାଳି ଭାକୁର।
0: ଆଜ୍ଞା,
1: ଏହା ବ୍ୟତୀତ ଅନ୍ୟ କିଛି ଚାଷ କରିବ?
0: ଅନ୍ୟ କରିବ, ଅନ୍ୟ ଯିଏ କରିପାରିବ କରିପାରିବ, କିଛି ଅସୁବିଧା ନାହିଁ। ଏବେ ତ ହେଲାଣି ବିଭିନ୍ନ ପ୍ରକାର ଗ୍ରାସକର୍ପ ଆରମ୍ଭ କରିକି ବ୍ରିକେଟ ଆରମ୍ଭ କରିକି ଚାନ୍ଦି ରୂପଚାନ୍ଦି ଯୋଉଟା କହୁଛନ୍ତି ସେସବୁ ହଉଛି, କିନ୍ତୁ ମୁଁ ସେସବୁ କେବେ ପରୀକ୍ଷା କରେନି, ମୋର କେବଳ ଭାକୁର ରୋହି ମିରିକାଳ।
1: ଆଚ୍ଛା, ଇଏ ବୋଧହୁଏ ଆପଣଙ୍କ ଅଞ୍ଚଳରେ ବଜାରର ଚାହିଦା ଅଛି।
0: ହଁ
1: ନୁହେଁ କି?
0: ହଁ
1: ଆଚ୍ଛା, ତ ବର୍ତ୍ତମାନ ଯେଉଁମାନେ ଯୁବପିଢ଼ି ହୁଅନ୍ତୁ, ଶିକ୍ଷିତ ବର୍ଗ ହୁଅନ୍ତୁ, ଏମାନଙ୍କ ଲାଗି କୃଷି କ୍ଷେତ୍ର ବା ମାଛ ଚାଷ ଏଇ କ୍ଷେତ୍ରଗୁଡ଼ିକ ରୋଜଗାରର ଗୋଟିଏ ଗୋଟିଏ ଉତ୍କୃଷ୍ଟ ମାଧ୍ୟମ, ଇଏ ହିଁ ଆତ୍ମନିଯୁକ୍ତି ଦେଇପାରିବ, ଏ ପ୍ରକାରର ଗୋଟିଏ ଆଶ୍ୱାସନା ଆମେ ଦେଇପାରିବା କି?
0: ନିଶ୍ଚିତ ଭାବରେ, କାରଣ ସରକାର ଏବେ କୃଷିକୁ ଶିଳ୍ପର ମାନ୍ୟତା ଦେଲେଣି, ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ ହୋଇଛି, ବିଭିନ୍ନ ପ୍ରକାର ସବସିଡି ମଧ୍ୟ ଦେଉଛନ୍ତି ସରକାର, ତେଣୁ ଆମେ ଏଇ କ୍ଷେତ୍ରକୁ ଆସିବା ଦରକାର ଅଛି। ଆସିଲେ ଜାଣିବା ତା ଭିତରେ କ'ଣ ରହିଛି,
1: ମାଛ ଚାଷରେ,
0: ମାଛ ଚାଷଠୁ ଆରମ୍ଭ କରି ଯେକୌଣସି ଚାଷକୁ ଆପଣ କରନ୍ତୁ, ସବୁ କ୍ଷେତ୍ରରେ ବିଭିନ୍ନ ପ୍ରକାର ରିହାତି ସରକାର ଦେଉଛନ୍ତି ଏବଂ ତାର ମାର୍କେଟିଂ ସୁବିଧା ମଧ୍ୟ କରିଦେଲେଣି। କେବଳ ଆତ୍ମନିର୍ଭର ନୁହେଁ, ଆପଣ ଆଉ 2-5 ଜଣଙ୍କୁ ମଧ୍ୟ ରୋଜଗାର ଦେଇପାରିବେ।
1: ଶ୍ରୀଯୁକ୍ତ ପତିତପାବନ ରାଉତ, ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଏବଂ ମାଛ ଚାଷ ବିଷୟରେ ଯେଉଁ ଉପାଦେୟ କଥାଗୁଡ଼ିକ କହିଛନ୍ତି ତାହା ଆମର ଶ୍ରୋତାବନ୍ଧୁମାନଙ୍କ ଲାଗି ବେଶ ଲାଭଦାୟକ ହେବ ବୋଲି ଆମେ ଆଶା କରୁଛୁ। ଏହି ସାକ୍ଷାତକାର ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର।
2: ଏତେ କଥା ହେଲା ଯେ ବଜାର ଦର ଟିକେ ଜାଣିନଥାନ୍ତେ?
3: ସବୁବେଳେ ସବୁ କଥାକୁ ଆମକୁ ଜାଣିବାକୁ ପଡ଼ିବ, ବଜାର ଦର ଠାରୁ ଆରମ୍ଭ କରି କ'ଣ ସବୁ ଘଟୁଛି, ନ ଜାଣିଲେ କେମିତି ହବ ବା, ଜାଣିଲେ ପରା ଜିଣିବା।
4: ହଁ ହଁ, ସେଟା ବଡ଼ କଥା,
2: ବଡ଼ କଥା।
4: ହଁ,
2: ଦର କେତେ ରହିଛି?
4: ହଁ ଭାଇ, ବଜାର ଦର କଥା ଟିକେ ଜାଣିବା ନା,
2: ଆଉ ଜିନିଷ ପତ୍ର ବିକ୍ରି ହେଲେ ସେଟା କିଛି ହବ।
4: ହଁ ହଁ।
5: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନ

0: ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଭାଇ, ପାଣିପାଗ କଥା ଟିକେ ଜାଣିବାନି କି?
2: ନିଶ୍ଚୟ ନା, ଆଉ ପାଣିପାଗ ଶୁଣିବା ଆଉ ତାପରେ ଉଠିବା ଆଉ କଣ।
1: ଭାରତୀୟ ପାଣିପାଗ ବିଜ୍ଞାନ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ଗୁଡ଼ିଏ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:01। ଆପଣମାନଙ୍କ ଅନୁରୋଧରେ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଆଲବେଲା ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ବବୁଲ ସୁପ୍ରିୟ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ତୁଳସୀ ଚଉରା ବାରିପଦାରୁ ଉମାଶଙ୍କର, ରୁଦ୍ରନାରାୟଣ, ମାୟାଧର, ମଧୁସ୍ମିତା, ସସ୍ମିତା, ରାଜେନ୍ଦ୍ର ଏବଂ ଦେବେନ୍ଦ୍ର। ହରିଶ୍ୱ ଶ୍ୟାମାଖୁଣ୍ଡା ମୟୂରଭଞ୍ଜରୁ ଏହି ଚିଠିଟି ଲେଖିଛନ୍ତି ବଳରାମ ସିଂ, ଟୁନୁ ସିଂ, ଜୁରା, ଶିବ, ଭାଡ଼େ ଏବଂ ହାଜୁ। ହସ୍ପିଟାଲ ପାଖ ବାରିପଦାରୁ ଏହି ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ରାଜେନ୍ଦ୍ର ବିନ୍ଧାଣୀ, ସରସ୍ୱତୀ, ଆଶିଷ, ଭାର୍ଗବୀ, ସ୍ନେହାସୀ, କୁନୁ ବିନ୍ଧାଣୀ ଏବଂ ଅଜିତ ସିଂ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଆପଣମାନଙ୍କ ଅନୁରୋଧରେ ଶୁଣିବା ହିନ୍ଦୀ କଥାଚିତ୍ର ଆଲବେଲାର ଏହି ଗୀତଟିଏ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଅନାଡ଼ି କଥାଚିତ୍ରରୁ ଆପଣମାନଙ୍କ ଅନୁରୋଧରେ। କଣ୍ଠଶିଳ୍ପୀ ଉଦିତ ନାରାୟଣ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ନୋଧନା ମୟୂରଭଞ୍ଜରୁ ଜିତୁ ସାହୁ, କାଳିଆ ସାହୁ, ସୁରୁ ବାବୁଆ, ହଂସୀ, ଶ୍ରାବଣୀ, ବବି, ମମତା ଏବଂ ଶ୍ରାବଣୀ ମା। ୱାର୍ଡ଼ ନମ୍ବର 19 ବଢ଼େଇ ସାହି ବାରିପଦାରୁ ଅନୁରୋଧ କରିଛନ୍ତି ପବନ ବେହେରା, ବର୍ଷା ବେହେରା, ଭାଲୁ ବେହେରା, ଲକ୍ଷ୍ମୀ ବେହେରା ଏବଂ କୁଆଁ ବେହେର ସିଂ। ପାଉଁଶକୁଲି ମୟୂରଭଞ୍ଜରୁ ଅନୁରୋଧ କରି।

ଶ୍ରୋତା ହେଉଛନ୍ତି ରାନୀ ଲିସା, ଅମିତ ପଣ୍ଡା, କିଶି ଏବଂ ନୁରୁଲ ଭାଇ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ, ଅନାଡ଼ି କଥାଚିତ୍ରର ଏହି ଗୀତଟି ଆପଣମାନଙ୍କ ଅନୁରୋଧରେ।

ପଙ୍କଜ ଉଦାସଙ୍କ କଣ୍ଠରେ ଶୁଣନ୍ତୁ ବାଜିଗର ଚଳଚ୍ଚିତ୍ରର ଏହି ଗୀତଟି ଆପଣମାନଙ୍କ ଅନୁରୋଧରେ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ନାଥଗଳି ତୁଳସୀ ଚଉରା ବାରିପଦାରୁ ହେମନ୍ତ କୁମାର ସିଂ, ଲକ୍ଷ୍ମଣ ସିଂ, ଗଲୁ ସିଂ, ମନୋଜ ପାତ୍ର, ଢୁଲୁ, ଭଲୁ, ତିତିଲି, ବାବୁ ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ଏହି ଚିଠିଟି ରାଣୀବନ୍ଧ ତକତପୁର ବାରିପଦାରୁ ଅନୁରୋଧ କରିଛନ୍ତି ମନୋଜ, ସାଧୁ, ମଧୁ, ମାମୁନି, ଗୁଡ଼ି, ପିଙ୍କି, ହେମନ୍ତ, ଭୃଗୁବତୀ, ରତନ, ଆଶିଷ, ସନତ ଏବଂ ରୂପଚାନ୍ଦ। ବାହାଦୁରପୁର ମୟୂରଭଞ୍ଜରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବାବୁଲି ମହାନ୍ତ ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ଖୁଦପୁଟଳି ଧାନଘେରା ପଞ୍ଚାୟତରୁ ଏହି ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ବାବୁ, ଝିନା, ବୋଲୁ ଏବଂ କୁନି ଝିଅ ରୋଜି। ପାତ୍ରସାହି ମହାରାଜପୁର ବାରିପଦାରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ଚନ୍ଦ୍ରମୋହନ ପାତ୍ର, ମାଳତୀ, ଖୁସି, ସୁଜାତା, ଏକାଦଶୀ, ଆୟୁବ ଶେଖ, ମାମା, ଟୁନି, ପିଣ୍ଟୁ, ବାଉଳା, ଟୁକୁ, ସୁମିତ୍ରା, ସୁବର୍ଣ୍ଣ ଏବଂ ମୁନି। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ ବାଜିଗର ଚଳଚ୍ଚିତ୍ରର ଏହି ଗୀତଟି ଶୁଣିବା ଆପଣମାନଙ୍କ ଅନୁରୋଧରେ।

ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ ଦିୱାନା କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି କୁମାର ସାନୁ ଏବଂ ସାଧନା ସରଗମ। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ରବରଗଛ ଗଳି ତକତପୁର ବାରିପଦାରୁ ବାପୁ ଲିତୁ ମନୋଜ ସିନି।

ମାମଲୁ, ଏସ୍ ମଞ୍ଜୁଶ୍ରୀ, ସୋନୁ, ବବ୍ଲୁ ଏବଂ ଶୁଭ୍ରାଂଶୁ ସାହୁ। ଭଞ୍ଜପୁର ବାରିପଦାରୁ ଅନୁରୋଧ କରି ଶ୍ରୋତା ହେଉଛନ୍ତି ଜ୍ୟୋତିପ୍ରଭା, ସୋ ସୋନାର, ରଘୁନାଥ, ସ୍ୱର୍ଣ୍ଣଲତା, ଶକୁନ୍ତଳା, ପୂର୍ଣ୍ଣିମା ଏବଂ ପରିବାର ଅନେକ ସାଥୀ ଶ୍ରୋତା। ସିଭିଲ କୋର୍ଟ ବାରିପଦାରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବିଜୟ ପାତ୍ର, ଗୌରୀଶଙ୍କର ଷଡ଼ଙ୍ଗୀ, କୁନା, ସ୍ମୃତିରଞ୍ଜନ ଦାସ ଏବଂ ହେମନ୍ତ ବାବୁ। ରଘୁନାଥଗଞ୍ଜ ମୟୂରଭଞ୍ଜରୁ ଅନୁରୋଧ କରିଛନ୍ତି ଏହି ଚିଠିଟି ଲେଖି। ସେମାନେ ହେଉଛନ୍ତି ତାପସ କୁମାର ପାଢ଼ୀ, ମାନସ, କାର୍ତ୍ତିକେଶ୍ୱର, ଶିବମ ପାଢ଼ୀ, ଦୀପ୍ତିକାନ୍ତ ପାଢ଼ୀ ଏବଂ ପରିବାରର ଅନେକ ସାଥୀ ଶ୍ରୋତା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ ଖାସ୍ ଆପଣମାନଙ୍କ ଅନୁରୋଧରେ ଶୁଣିବା ଦିୱାନା କଥାଚିତ୍ରର ଏହି ଗୀତଟିଏ।

0: ଆପଣମାନଙ୍କ ଅନୁରୋଧରେ ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶ୍ରୋତାବନ୍ଧୁମାନଙ୍କର ଚିଠିପତ୍ରର ଉତ୍ତର କାର୍ଯ୍ୟକ୍ରମ ସମୀପିଷୁ। ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ। କାର୍ଯ୍ୟକ୍ରମ ସମୀପେଶ ଶୁଣିପାରିବେ ଏ ବିଜ୍ଞାପନ ବିରତି ପରେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।
3: ହଁ ଭାଇ, କାହାର ଚାଲ ହଉ।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପସେଟରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି ହ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ସମୟ କଥା କହିଲାରୁ ଇଚ୍ଛା ହୁଏ, ଭାରି ଇଚ୍ଛା ହୁଏ ଯଦି ଏଇ ପୃଥିବୀଟା ସମୟର ହାତ ଧରନ୍ତା ଆଉ ଅତୀତକୁ ଧୀରେ ଧୀରେ ଫେରି ଯାଆନ୍ତା କେତେ ଭଲ ହୁଅନ୍ତା। ହଜିଲା ପିଲାଦିନ ଆମର ଫେରି ଆସନ୍ତା, ଯେଉଁଠି ନଥାନ୍ତା ଛନ୍ଦ କପଟ ଲହୁଲୁହର ନଈ, ଭୋକ ଶୋଷ ଆଉ ଯନ୍ତ୍ରଣା ଭରା ଦୁଃଖର ଛାଇ। ଏମିତି ହୁଅନ୍ତା କି ସୂରଜ ଆସନ୍ତା ନୂଆ ସକାଳକୁ ନେଇ, ଆଉ କୋଇଲି ଝୁଲନ୍ତା ବସନ୍ତ ଦୋଳିରେ କୁହୁ କୁହୁ ଗୀତ ଗାଏ, ପୁଣି ଧରଣୀରାଣୀ ସଜେଇ ହୁଅନ୍ତା ନୂଆ ନୂଆ ରଙ୍ଗକୁ ନେଇ। ସତରେ ଶ୍ରୋତା ବନ୍ଧୁ, ଏଇ ପୃଥିବୀଟା ଯଦି ସମୟର ହାତ ଧରନ୍ତା ଆଉ ଅତୀତକୁ ଧୀରେ ଧୀରେ ଫେରି ଯାଆନ୍ତା।
1: କେବେ ନୁହେଁ, କେବେ ନୁହେଁ ଅପା, ସମୟ କେବେ ଫେରେ ନା, ସେ ପରା ଆସି ପହଞ୍ଚି ଗଲାଣି। ଚିଠି ପଢିବି ଅପା?
0: ପଢ ପଢ।
1: ପ୍ରଥମେ ଅପା ଶୁଭେଚ୍ଛା ବାର୍ତ୍ତା।
0: ବାହ, ବହୁତ ସୁନ୍ଦର କଥା, ତେବେ ପଢ ପଢ, କିଏ କୋଉଠୁ ଶୁଭେଚ୍ଛା ବାର୍ତ୍ତା ସବୁ ଦେଇଛନ୍ତି?
1: ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ବାସିପିଠାରୁ ସମୀର, ଗଣେଶ, ତୁଫାନ, କାଶୀନାଥ, ବିଶ୍ୱନାଥ, ପପୁନ ଏବଂ ସିପୁନ। ସେହିପରି ଖୁଣ୍ଟାରୁ ପ୍ରୀତିପୁଷ୍ପ, ସୁରେଖା, ସ୍ପର୍ଶଗନ୍ଧା, ମଧୁଛନ୍ଦା, ମାନସୀ ଏବଂ କସ୍ତୁରୀ। ପୁଣି ମୁର୍ଗାବାଡ଼ି ଗୋଲେଇରୁ ପଲ୍ଲବୀ, ପଲ୍ଲିଶ୍ରୀ, ସୁଶାନ୍ତ, ମୀନା, ପ୍ରଭାସ ଏବଂ ଠୁମ୍ପା। ଏବଂ ସାମାଖୁଣ୍ଟାରୁ ରସାନନ୍ଦ, କାଳୀପଦ, ପ୍ରମଥ, ମାନସ, ରବୀନ୍ଦ୍ର, ମୋହନ, ଲକ୍ଷ୍ମୀଧର, କାର୍ତ୍ତିକ ଏବଂ ସୁବ୍ରତ। ସେମାନେ ସବୁ ଲେଖିଛନ୍ତି ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ସାନ୍ଧ୍ୟକାଳୀନ ନମସ୍କାର ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ।
0: ଆମର ମଧ୍ୟ ସାନ୍ଧ୍ୟକାଳୀନ ପ୍ରତି ନମସ୍କାର ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଆଉ ଅଭିନନ୍ଦନ।
1: ପୁଣି ସେମାନେ ସବୁ ଲେଖିଛନ୍ତି ଅପା ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ଆସୁଛି ଅଗଷ୍ଟ 15, ଆମର ସ୍ୱାଧୀନତା ଦିବସ, ପବିତ୍ର ଏବଂ ଗୌରବମୟ ଦିବସ ଆମ ପାଇଁ। ବହୁ ବର୍ଷର ନିର୍ଯାତନା ପରେ ସ୍ୱାଧୀନତାର ରସ ଚାଖିଥିଲୁ ଆମେ। ଏହା ପଛରେ କେତେ ବୀରମାନଙ୍କର ଜୀବନ ଯାଇଥିଲା, କେତେ ଲୋକଙ୍କର କରୁଣ କାହାଣୀ ଥିଲା ଏହି ସ୍ୱାଧୀନତା ପଛରେ। ତେଣୁ ଏହି ପବିତ୍ର ଦିବସ ଉପଲକ୍ଷେ ଆମର ବହୁତ ବହୁତ ଶୁଭେଚ୍ଛା ଆପଣମାନଙ୍କୁ। ଆକାଶବାଣୀ ବାରିପଦା କେନ୍ଦ୍ରର ଉପସ୍ଥାପକ ଓ ଉପସ୍ଥାପିକା ମାନଙ୍କ ସହ ସବୁ କର୍ମକର୍ତ୍ତାମାନଙ୍କୁ, ଆପଣମାନେ ସମସ୍ତେ କର୍ମଠ ହୁଅନ୍ତୁ, ସୁନ୍ଦର ସ୍ୱାସ୍ଥ୍ୟବାନ ହୁଅନ୍ତୁ, ସମୟାନୁବର୍ତ୍ତୀ ହୁଅନ୍ତୁ, ଆପଣମାନଙ୍କ ଜୀବନ ଯଶକୀର୍ତ୍ତିରେ ଭରିଯାଉ। ରହୁଛୁ ଅପା, ଶେଷରେ ପୁଣି ଥରେ ସ୍ୱାଧୀନତା ଦିବସ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ସମସ୍ତଙ୍କୁ।
0: ବାହ ଶ୍ରୋତା ବନ୍ଧୁ, ବାହ, ଆମର ମଧ୍ୟ ଶୁଭେଚ୍ଛା ଆଉ ଅଭିନନ୍ଦନ ଆପଣମାନଙ୍କୁ। ବାସ୍ତବରେ ପରାଧୀନ ଜୀବନ ବହୁତ କଷ୍ଟକର ଥିଲା, କଳା ପାଣିର ଯେଉଁ ଅତ୍ୟାଚାର ତାହା ତ ଆହୁରି କଷ୍ଟକର। ଜୟ ରାଜଗୁରୁ, ବିର୍ସା ମୁଣ୍ଡା, ବାଜିରାଉତଙ୍କ ଜୀବନୀ କାହାଣୀ ପଢିଲେ ମନରେ ନିଶ୍ଚିତ ଭାବରେ ଗୋଟେ କୋହ ସୃଷ୍ଟି ହୁଏ। ଆଉ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ, ସୁଭାଷ ଚନ୍ଦ୍ର ବୋଷ, ଜବାହରଲାଲ ନେହେରୁ, ଏମାନଙ୍କର ତ ଭାରତ ମାଟି ପ୍ରତି ଅବଦାନ ବହୁତ। ଏମାନଙ୍କର କଷ୍ଟସାଧ୍ୟ ଜୀବନ ହିଁ ଆମକୁ ଆଣିଦେଇଛି ସୁଖ ଆଉ ଶାନ୍ତି। ଆଜି ଆମେ ସ୍ୱାଧୀନ ହେଇଛୁ ଆମର ବୀର ଦାୟଦଙ୍କ ପାଇଁ, ସେମାନଙ୍କୁ ଆମର କୋଟି କୋଟି ପ୍ରଣାମ। ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ମ କରିବାର ସମୟ ଆସିଛି ଶ୍ରୋତା ବନ୍ଧୁ। ତାଙ୍କରି ପରି କର୍ମରେ ଦକ୍ଷ ହେବା, ଦେଶକୁ ଆହୁରି ନୂଆ କରି ଗଢି ତୋଳିବା ଆମର ଅଧିକାର, ଆମର କର୍ତ୍ତବ୍ୟ। ଆମର ସହଯୋଗ ସମ୍ପର୍କରେ ସଚେତନ ହୋଇ କାମ କରିବା, ସମସ୍ତଙ୍କ ପ୍ରତି ସହାନୁଭୂତି, ସହଯୋଗର ହାତ ବଢେଇ ଆଗକୁ ଚାଲିବା, ନିଜର ସ୍ୱାସ୍ଥ୍ୟକୁ ମଧ୍ୟ ଦେଖିବା। ହଉ ଠିକ ଅଛି ଶ୍ରୋତା ବନ୍ଧୁ, ଆମ ଦୁହିଁଙ୍କ ତରଫରୁ ଆପଣମାନଙ୍କର ସୁଖ, ସମୃଦ୍ଧି, ଶାନ୍ତି କାମନା ସହ ସ୍ୱାଧୀନତା ଦିବସ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ ରହିଲା। ହଉ ଠିକ ଅଛି ଶ୍ରୋତା ବନ୍ଧୁ, ଏଥର ପରବର୍ତ୍ତୀ ଚିଠିକୁ ଯିବା।
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ମଧୁବଣ୍ଡୁ, ଶର୍ମିଳା, ଦୀପୁ, ଦମୟନ୍ତୀ, ପରଶୁରାମ, ମୀନାକ୍ଷୀ, ଦ୍ରୌପଦୀ ଏବଂ ଦୁର୍ଗା। ସେମାନେ ସବୁ ଲେଖିଛନ୍ତି ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ଭୂମିଷ୍ଠ ପ୍ରଣାମ।
0: ଆମର ମଧ୍ୟ ସ୍ନେହାଶିଷ ନେବରେ ପିଲାଏ।
1: ପୁଣି ସେମାନେ ସବୁ ଲେଖିଛନ୍ତି ଅପା ଆମେ ସମସ୍ତେ ସପ୍ତମ ଶ୍ରେଣୀରେ ପଢୁଛୁ, ଆମେମାନେ ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ପିଲାଙ୍କ କାର୍ଯ୍ୟକ୍ରମ ଶୁଣୁଛୁ, ବହୁତ ଭଲ ଲାଗୁଛି। ଗତ ସପ୍ତାହର ପିଲାଙ୍କ କାର୍ଯ୍ୟକ୍ରମରେ ଆମେ ପ୍ରଭୁ ଭୋଳାନାଥଙ୍କ ସମ୍ପର୍କରେ ଶୁଣିଲୁ, ଗୀତ ମଧ୍ୟ ଶୁଣିଲୁ, ବହୁତ ଭଲ ଲାଗିଲା, ଏଥିରୁ ବହୁତ କଥା ଜାଣିଲୁ। ଆମର ଅନୁରୋଧ ଆହୁରି ସୁନ୍ଦର ସୁନ୍ଦର କବିତା, ବର୍ଷା ଦିନରେ ଆଉ ନୀତି ଶିକ୍ଷା ସବୁ ଶୁଣାଇବେ ଅପା, ରହୁଛୁ, ନମସ୍କାର।
0: ବାହାରେ ପିଲାଏ ବା, ବହୁତ ସୁନ୍ଦର ତୁମମାନଙ୍କର ଚିଠି, ବହୁତ ଖୁସି ଲାଗିଲା। ତମେ ସବୁ ସାନ ହେଲେ ମଧ୍ୟ ତୁମର ଇଚ୍ଛା, ତୁମର ଉଦ୍ୟମ ବହୁତ ବଡ଼, ସମୟର ସଦୁପଯୋଗ କରୁଛ ଜାଣି ଆମେ ଦୁଇ ଅପା ବହୁତ ଖୁସି ହେଲୁ। ତମେମାନେ ସମସ୍ତେ ପିଲାଙ୍କ କାର୍ଯ୍ୟକ୍ରମ ଶୁଣୁଛ, ନୀତି ଶିକ୍ଷା ମଧ୍ୟ ପାଉଛ, ସେସବୁକୁ ମନେ ରଖି ଜୀବନର ଚଲାପଥରେ ଚାଲିବାରେ ପିଲାଏ। ଦେଖିବ ଦିନେ ନା ଦିନେ ବଡ଼ ମଣିଷ ହେବ। ଆହୁରି ମଧ୍ୟ ଲେଖିଛ କବିତା ସବୁ ଶୁଣୁଛ, କବିତା ଶୁଣିଲେ ସୌନ୍ଦର୍ଯ୍ୟାନୁଭୂତି ଭାବନା ଆସେ। ତମେମାନେ ମଧ୍ୟ କଳ୍ପ ଆଉ କବିତା ମନକୁ ମନ ଲେଖ, ଦେଖିବ ଭାଷାକୁ ନେଇ ଅଗାଧ ଜ୍ଞାନ ଆସିବ, ବହୁତ ଗୁଡ଼ିଏ ଶବ୍ଦ ଜାଣିବ, ତାର ଅର୍ଥ ଜାଣିବ, ଶବ୍ଦାନୁଶୀଳନ ହେବ, ଜ୍ଞାନ ବଢିବ, ହେଲା। ପୁଣି ଗଳ୍ପ ଲେଖିଲେ ସୃଜନାତ୍ମକ ଶୈଳୀର ବିକାଶ ଘଟିବ। ତେବେ ପିଲାଏ, ତୁମର ଅନୁରୋଧକୁ ଆମେ ମନେ ରଖିଲୁ, ତୁମରି ଅନୁରୋଧରେ ସୁନ୍ଦର ସୁନ୍ଦର ଗଳ୍ପ ଏବଂ କବିତା ନିଶ୍ଚୟ ଶୁଣାଇବୁ। ତେବେ ତୁମ କୁନି କୁନି ହାତରେ ଚିଠି ଲେଖିବାକୁ ଜମାରୁ ଭୁଲିବନି, ହେଲା। ଏଥର ପରବର୍ତ୍ତୀ ଚିଠିକୁ ଯିବାନି।

0: ବିତା ଏଥର ଚିଠିଟି ଦେଇଛନ୍ତି କପ୍ତିପଦାରୁ ପୂର୍ଣ୍ଣିମା, ରମା, ସୁନୀଲ, ବିଶ୍ୱରଞ୍ଜନ, ସବିତା, ରାମଚନ୍ଦ୍ର ଏବଂ ବୀରେନ୍। ସେମାନେ ସବୁ ଲେଖିଛନ୍ତି, ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ଶୁଭ ସନ୍ଧ୍ୟା ସହ ନମସ୍କାର।
1: ଆମର ମଧ୍ୟ ଶୁଭ ସନ୍ଧ୍ୟା ସହ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
0: ପୁଣି ସେମାନେ ସବୁ ଲେଖିଛନ୍ତି, ଅପା ଆକାଶବାଣୀ ବାରିପଦା କେନ୍ଦ୍ର ଆମର ଭାରି ପ୍ରିୟ କେନ୍ଦ୍ର। ରେଡିଓ ଦିନେ ନ ଶୁଣିଲେ ଭଲ ଲାଗେନି ଆମକୁ। ଏହା ଆମ ମନରେ, ଶରୀରରେ ଏବଂ ପ୍ରାଣରେ ଯେମିତି ଯୋଡ଼ି ହୋଇ ରହିଛି। ଆମକୁ ବହୁତ ଭଲ ଲାଗେ ସବୁ କାର୍ଯ୍ୟକ୍ରମ ଶୁଣିବାକୁ, ବହୁତ ମନଛୁଆ ମଧ୍ୟ କାର୍ଯ୍ୟକ୍ରମ ସବୁ। ଗତ ସପ୍ତାହର କାର୍ଯ୍ୟକ୍ରମ ସବୁ ବହୁତ ଭଲ ଲାଗିଲା। ଚାଷବାସ କାର୍ଯ୍ୟକ୍ରମରେ ଶୁଣିଲୁ ଡ୍ରାଗନ ଫଳ ଚାଷ, ସେହିପରି ପିଲାଙ୍କ କାର୍ଯ୍ୟକ୍ରମରେ ଶୁଣିଲୁ ବର୍ଷା ଋତୁ, ପୁଣି ପରିକ୍ରମାରେ ଶୁଣିଲୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର କଥା, ଆଉ ଯୁବବାଣୀରେ ଗୀତି କଥା। ବହୁତ ଭଲ ଲାଗିଲା ଏସବୁ କାର୍ଯ୍ୟକ୍ରମ। ସେଥିପାଇଁ ଅପା ଓ ଭାଇମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ଅନୁରୋଧ, ଆଗକୁ ଆସୁଛି ଅଗଷ୍ଟ 15, ଦେଶାତ୍ମବୋଧକ କାର୍ଯ୍ୟକ୍ରମ ସବୁ ପ୍ରଚାର ପ୍ରସାର କରାଯାଉ। ସମସ୍ତଙ୍କ ମନ ପ୍ରାଣରେ ଯେମିତି ଜାତୀୟତା ଭାବ ଜାଗି ଉଠୁ, ଏହା ହିଁ ଆମର ବିଶେଷ ଅନୁରୋଧ। ଅପା ରହୁଛୁ, ନମସ୍କାର।
1: ସତରେ ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ପୁରାପୁରି ଅଲଗା। ସ୍ୱାଧୀନତାର ଚମକ ରହିଛି ଆପଣଙ୍କ ଚିଠିରେ। ବହୁତ ସୁନ୍ଦର ଚିଠି, ବହୁତ ଖୁସି ଲାଗିଲା ଆପଣଙ୍କ ଚିଠି ପଢି। ଆପଣମାନେ ସମସ୍ତେ ରେଡିଓ ପ୍ରେମୀ, ରେଡିଓ ପ୍ରତି ପୁଣି ଆମ ପ୍ରତି ଏମିତି ସ୍ନେହ ସଦିଚ୍ଛା ସଦା ସର୍ବଦା ରହିଥାଉ। ଶ୍ରୋତା ବନ୍ଧୁ, ଆପଣମାନେ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି, ବହୁତ ଭଲ ବି ଲାଗୁଛି ଜାଣି ଆମକୁ ଖୁସି ଲାଗିଲା। ପିଲାଙ୍କ କାର୍ଯ୍ୟକ୍ରମରେ ଶୁଣିଲେ ବର୍ଷା ଋତୁ, ଚାଷବାସରେ ଡ୍ରାଗନ ଫଳ ଚାଷ, ପରିକ୍ରମାରେ ଶୁଣିଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର କଥା, ଆଉ ଯୁବବାଣୀରେ ଗୀତି କଥା। ଏସବୁ କାର୍ଯ୍ୟକ୍ରମ ଆପଣମାନେ ଶୁଣିଛନ୍ତି ଆଉ ମତାମତ ଦେଇ ଚିଠି ମଧ୍ୟ ଦେଇଛନ୍ତି। ଧନ୍ୟବାଦ ମଧ୍ୟ ଆପଣଙ୍କୁ, ଆଉ ଆପଣଙ୍କ ଧନ୍ୟବାଦକୁ ମଧ୍ୟ ଆମେ ସାଦରେ ଗ୍ରହଣ କଲୁ। ତେବେ ଠିକ୍ ଅଛି ଶ୍ରୋତା ବନ୍ଧୁ, ଆପଣଙ୍କ ଅନୁରୋଧ ସମୟ ଉପଯୋଗୀ। ଦେଶର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଅନୁଶୀଳନ କରିବାର ଆଉ ତର୍ଜମା କରିବାର ବେଳ ଆସିଛି। ଅତୀତର ଗୌରବଗାଥାକୁ ଜାଣି ବର୍ତ୍ତମାନକୁ ବୁଝିବା, ବର୍ତ୍ତମାନକୁ ବୁଝିକି କାମ କଲେ ଭବିଷ୍ୟତଟା ଆପେ ଆପେ ସୁଧୁରିଯିବ। ଆପଣମାନେ ରେଡିଓ ନୀତି ଶୁଣନ୍ତୁ ଶ୍ରୋତା ବନ୍ଧୁ, ନିଶ୍ଚିତ ଭାବରେ ଆପଣଙ୍କର ପସନ୍ଦଯୋଗ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ। ହେଲା, ହଉ ଠିକ୍ ଅଛି। ଏଥର ସମୟ ଆଡକୁ ବି ଟିକେ ନିଘା ଦେବା ଶ୍ରୋତା ବନ୍ଧୁ, ନା କଣ କହୁଛ ନିବେଦିତା?
0: ହଁ ଶ୍ରୋତା ବନ୍ଧୁ, ମେଘକୁ କିଏ ବାନ୍ଧି ପାରିବ ନା ସମୟକୁ କିଏ ରଖିପାରିବ? ସମୟ ହୋଇଗଲାଣି ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆମ କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗୁଛି ମତାମତ ଜଣାଇ ନିଶ୍ଚୟ ଚିଠି ଦେବେ।
1: ଆମ ଠିକଣା, ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 757002।
2: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

ଶିଳ୍ପୀ ନାରାୟଣ ବାରିକ ଏବଂ ସାଥୀଙ୍କ ପରିବେଷିତ ଓଡ଼ିଶୀ କୀର୍ତ୍ତନ ଶୁଣିଲେ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛି ହିନ୍ଦୀ ଚଳଚ୍ଚିତ୍ର ଦିଲୱାଲେର କେତୋଟି ଗୀତ।